ଆକାଶବାଣୀ ବାରିପଦା ଆଜି ଶନିବାର 1948 ଖ୍ରୀଷ୍ଟ ବୈଶାଖ 19 ଦିନ ଇଂରାଜୀ 2026 ମସିହା ମେ ମାସ 9 ତାରିଖ ଆମର ଶ୍ରୋତାବନ୍ଧୁମାନଙ୍କ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ସ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରର ଦୁଃଖୀ ଶ୍ୟାମ ତ୍ରିପାଠୀ ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ, କଣ୍ଠରେ ତାଙ୍କର ନିଜସ୍ୱ ରଚନା।

0: ଏଇଠି ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଗୁରୁପ୍ରସାଦ ମହାପାତ୍ର।

ନମସ୍କାର ପ୍ରିୟ ଶ୍ରୋତାବନ୍ଧୁ, ଈଶ୍ୱରଙ୍କର ସୃଷ୍ଟି ବଡ଼ ବିଚିତ୍ର। ଅନନ୍ତ ଆକାଶ ଅଛି, ତଳେ ଅଛି ବିସ୍ତୃତ ପୃଥିବୀ, ବିଲ, ବଣ, ପାହାଡ଼, ଝରଣା, ଏମିତି ଅନେକ। ଏଠି ସୌନ୍ଦର୍ଯ୍ୟର ସୀମା ନାହିଁ, ଅଛି କିନ୍ତୁ ସୀମିତ ଆୟୁଷ। କୌଣସି ଏକ ଗଛର ଡାଳରେ ଦିନସାରା ସୁନ୍ଦର ଦିଶୁଥିବା ଫୁଲଟି ସମୟକ୍ରମେ ମଉଳିଯାଏ, ଝଡ଼ିଯାଏ, ମାଟିରେ ମିଶିଯାଏ। ବସ୍ରେ ଯାତ୍ରା କରୁଥିବା ଯାତ୍ରୀଟି ବସ୍କୁ ନିଜର କହେନା, ଖେଳ ପଡ଼ିଆକୁ ଖେଳାଳିଟିଏ ନିଜର ଘର ବୋଲି ବିଚାର କରେନା। ସକାଳୁ ସଞ୍ଜଯାଏ ବାହାରେ ବୁଲୁଥିବା ଚଢ଼େଇଟି ଅନ୍ଧାର ଘନେଇ ଆସିବା ପୂର୍ବରୁ ବସାକୁ ଫେରିଯାଏ। ମଣିଷ କ୍ଷେତ୍ରରେ ଏହି ନିୟମଟି ଭାଙ୍ଗିଯିବ ବା କିପରି? ଯିଏ ଏଠି ଆସେ ଯିବା ପାଇଁ ଆସେ, ଜି ରହେ ନାହିଁ କେହି, ତେଲ ସରିଗଲେ ଦୀପ ଲିଭିଯାଏ, ସଂସାର ନିୟମ ଏହି। ଏଠି ଆମେ ଜୀବନକୁ ଗୋଟିଏ ଦୀପ ଓ ଆୟୁଷକୁ ତୈଳ ସହ ତୁଳନା କରିପାରିବା। ଏହି ଦୀପଟିକୁ ଆଦର୍ଶ ଭାବରେ ଗ୍ରହଣ କଲେ ଆହୁରି ଭଲ। ନିଜେ ଜଳି ଅନ୍ୟକୁ ଆଲୋକିତ କରିବାର ଗୁଣଟି ପାଇଁ ଦୀପଟି ନମସ୍ୟ। ଏବେ ଚାଲନ୍ତୁ କଥାଟାକୁ ଟିକେ ଓଲଟେଇ ଦେବା। ଯେଉଁ ଦୀପ ନ ଜଳିଲା, ଅନ୍ଧାର ଦୂରେଇ ନ ପାରିଲା, ସେ ଦୀପ ସମ୍ମାନ ପାଇପାରିବ କି? କେବେ ନୁହେଁ। ଯେଉଁ ଔଷଧ ରୋଗୀର ଯନ୍ତ୍ରଣା ଦୂରେଇ ପାରେ ନା, ଯେଉଁ ଖାଦ୍ୟ ବ୍ୟକ୍ତିର କ୍ଷୁଧା ନିବାରଣ କରିପାରେ ନା, ଯେଉଁ ପାନୀୟରେ ଶୋଷ ମାରିବାର ଯୋଗ୍ୟତା ନାହିଁ, ସେସବୁ ନିରର୍ଥକ। ସଂସାରରେ ପ୍ରତ୍ୟେକ ବସ୍ତୁ ନିଜର ଗୁଣବତ୍ତାକୁ ନେଇ ଆଦରଣୀୟ ହୁଅନ୍ତି। ଠିକ୍ ସେହିପରି ମଣିଷଟିଏ ନିଜର ସ୍ୱଭାବ ଓ ବ୍ୟକ୍ତିତ୍ୱକୁ ଆଧାର କରି ଯୋଗ୍ୟ ବିବେଚିତ ହୁଏ। ଏହି ଯେଉଁ ସ୍ୱଭାବ ଓ ବ୍ୟକ୍ତିତ୍ୱ କଥା ଆମେ ଆଲୋଚନା କରୁଛେ, ଏ ଦୁଇଟି ପରସ୍ପର ପରିପୂରକ। ସ୍ୱଭାବଟି ବ୍ୟକ୍ତିର ଅନ୍ତଃଗୁଣ ଓ ବ୍ୟକ୍ତିତ୍ୱଟି ତା'ର ବାହ୍ୟପ୍ରୂପ। ସ୍ୱଭାବଟି ପାହାଡ଼ ଭିତରର ଜଳସ୍ତର ହେଲେ ବ୍ୟକ୍ତିତ୍ୱଟି ପାହାଡ଼ ପିଠିରେ ଝରିଯାଉଥିବା ଝରଣା। ମନେ ରଖିବାର କଥା ହେଲା, ଯଦି କୌଣସି ବୋତଲରେ କ୍ଷୀର ଥିବ, ଠିପି ଖୋଲି ଢାଳିଦେଲେ କ୍ଷୀର ହିଁ ବାହାରିବ। କିରୋସିନି ବୋତଲରୁ କ୍ଷୀର ବାହାରିବା କେବେ ବି ସମ୍ଭବ ନୁହେଁ। ସେଇଥିପାଇଁ ଆମର ପୂର୍ବପୁରୁଷମାନେ ଉପଦେହ ଛଳରେ କହିଯାଇଛନ୍ତି, ସ୍ୱଭାବଶାଳୀ ହୁଅ, ବ୍ୟକ୍ତିତ୍ୱବାନ ହୁଅ। ନାହିଁ ତ, ଜନ୍ମ ହୋଇଥିବ ଉଚ୍ଚ ବଂଶରେ, ବସିବ ପଦବୀ ଗଦି ଉପରେ, ସ୍ୱଭାବ ଘରଟି ତାଲା ମୁଠେ ତୁଳା ନେଇ ମାପିବାକୁ ଗଲେ ଭାରିକି ହୋଇବ ପଲା। ଅନେକ ସମୟରେ ମନରେ ଦ୍ୱନ୍ଦ୍ୱ ଆସେ, ଏ ସ୍ୱଭାବଟି କ'ଣ? ମନେ କରନ୍ତୁ, ଆମେ ଗୋଟିଏ ପାଣି ହାଣ୍ଡି ନେଇ ଗୋଟିଏ ଜଳନ୍ତା ଚୁଲି ଉପରେ ରଖିବା। କିଛି ସମୟ ପରେ ହାଣ୍ଡି ଭିତରେ ଥିବା ପାଣି ଗରମ ହେବାକୁ ଲାଗିବ, କିନ୍ତୁ ଯଦି ଆମେ ହାଣ୍ଡିଟିକୁ

ଚୁଲି ଉପରୁ କାଢ଼ିଦେବା ବା ଚୁଲି କୁଟିକୁ ଲିଭେଇଦେବା, ତେବେ ପାଣି ପୁଣି ଥଣ୍ଡା ହେବାକୁ ଲାଗିବ। ଯଦି ପ୍ରଶ୍ନ କରାଯାଏ ଏପରି କାହିଁକି ହୁଏ, ଉତ୍ତରରେ କହିହେବ, ପାଣି ଗରମ ହୋଇ ରହିବାକୁ ଭଲ ପାଏ ନା। ନିଆଁ ପରି ଏକ ବାହ୍ୟ କାରକର ପ୍ରଭାବରେ ଏହା ଗରମ ହୋଇଥିଲା ସତ, କିନ୍ତୁ ତାର ସ୍ୱଭାବ ହେଲା ଥଣ୍ଡା ରହିବା। ପ୍ରତ୍ୟେକ ବସ୍ତୁର ନିଜସ୍ୱ ଗୁଣ ଅଛି, ତାହା ହିଁ ବସ୍ତୁଟିର ସ୍ୱଭାବ। ଏଇ ଯେମିତି ଲୁହାର ସ୍ୱଭାବ ଟାଣ ଲାଗିବା, ତୁଳାର ସ୍ୱଭାବ ନରମ ଲାଗିବା, ଚିନିର ସ୍ୱଭାବ ମିଠା ଲାଗିବା ଇତ୍ୟାଦି। ଅନୁରୂପ ଭାବରେ ମଣିଷର ସ୍ୱଭାବ ହେଲା ନିଜ ଭିତରେ ଥିବା ଭଲ ଗୁଣ ଗୁଡ଼ିକୁ କାର୍ଯ୍ୟରେ ପ୍ରତିଫଳନ କରିବା। ଯଦି ବାଘର ସନ୍ତାନ ବାଘ ହୋଇପାରୁଛି, ହରିଣ ସନ୍ତାନ ହରିଣ ହୋଇପାରୁଛି, ତେବେ ଈଶ୍ୱରଙ୍କର ସନ୍ତାନ ମଣିଷ ଈଶ୍ୱରୀୟ ଗୁଣାବଳୀକୁ ବହନ କରୁନାହିଁ କାହିଁକି? ପାଣିକୁ ନିଆଁ ଗରମ କଲାପରି ମଣିଷ ମନ ଭିତରେ ଥିବା ନକାରାତ୍ମକ ଆବେଗ ଗୁଡ଼ିକ ବେଳେବେଳେ ମଣିଷକୁ ଖରାପ କରିଦିଏ। ଏହାର ପ୍ରଭାବରେ ମଣିଷ କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି ଦୁର୍ଗୁଣ ଗୁଡ଼ିକର ବାହକ ହୋଇଯାଏ। ଅବଶ୍ୟ ନିଜକୁ ସଜାଡ଼ିବା ପାଇଁ ଭଗବାନ ଆମକୁ ବିବେକ ଦେଇଛନ୍ତି, ବିଚାର କରିବାର ଶକ୍ତି ଦେଇଛନ୍ତି, କିନ୍ତୁ ସେସବୁକୁ ବ୍ୟବହାର ନକଲେ କିଛି ଲାଭ ନାହିଁ। ବିଡ଼ମ୍ବନା ହେଇକି ଯେ ଆମେ ଆମର ବାହ୍ୟ ରୂପକୁ ସୁନ୍ଦର କରିବା ପାଇଁ ଦର୍ପଣର ବ୍ୟବହାର କରୁଛୁ, ମଥା ଉପରେ କେଶରାଜିକୁ ସଜାଡ଼ିବା ପାଇଁ ପାନିଆର ବ୍ୟବହାର କରୁଛୁ, କିନ୍ତୁ ନିଜର ସ୍ୱଭାବକୁ ସୁନ୍ଦର କରିବା ପାଇଁ ବିବେକକୁ ବ୍ୟବହାର କରିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ବେଳକୁ ବେଳ କମିବାରେ ଲାଗିଲାଣି। ଯେଉଁଥିପାଇଁ ଆଜିର ଏ ସମାଜରେ ହାତ ବଢ଼େଇଲେ ହତ୍ୟା, କିଏ ଚୋରାଇ ନେଇଛି ଚୋରା ଚୈତାଳି, ପବନ ବହିଲେ ବାତ୍ୟା, ଏ ସମାଜକୁ ସଜାଡ଼ିବା ପାଇଁ କିଏ ଚେଷ୍ଟା କରୁଛି? କେହି ଜଣେ ସମାଲୋଚକ ଥରେ କହିଥିଲେ, ଯେମିତି କାଛୁକୁଣ୍ଡିଆ ହୋଇଥିବା ରୋଗୀ ନିକଟକୁ ଭଲ ଲୋକମାନେ ଆସନ୍ତିନି, କାଳେ କାଛୁ ଡେଇଁବ, ଠିକ୍ ସେହିପରି ଏ କଳିଯୁଗରେ ଭଗବାନ ମଧ୍ୟ ଅବତାର ନେବାକୁ ଭୟ କଲେଣି, କାଳେ ଏ ମଣିଷର କଦର୍ଯ୍ୟ ପ୍ରକୃତି ତାଙ୍କୁ ଆକ୍ରାନ୍ତ କରିବ। ଆଜିର ଦିନରେ ସାମାଜିକ ସ୍ଥିତି, ମଣିଷର ସ୍ୱଭାବ ଯେଉଁପରି କଳୁଷିତ ହେଲାଣି, ତାହା ଦେଖି ମନରେ କ୍ଷୋଭ ଆସୁଛି। ଲାଗୁଛି ସ୍ୱାଧୀନତା ନାମେ ସ୍ୱଚ୍ଛାଚାରିତା, ଅଭ୍ୟାସ ଅହରହ, ମଣିଷ ଭୁଲିଲା ମଣିଷ ପଣିଆ, କହିବା କାହାକୁ କହ, ଅମୃତ ସନ୍ତାନ ହୋଇ ନଚେତିଲା ଯଦି ସମୟ ଆସିବ, ଖୋଜି ବୁଲୁଥିବ ଶାନ୍ତି କାହିଁ, ଶାନ୍ତି କାହିଁ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ଗୁରୁପ୍ରସାଦ ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 30ତମ ଭାଗ।

ରାଜା ପରୀକ୍ଷିତ ସରସ୍ୱତୀ ନଦୀ କୂଳରେ ପହଞ୍ଚି ଦେଖିଲେ ରାଜପୋଷାକ ପିନ୍ଧିଥିବା ଜଣେ ଶୂଦ୍ର ଲୁହାବାଡ଼ିରେ ଗୋଟାଏ ପାଦରେ ଚାଲୁଥିବା ବୃଷଭର ସେହି ପାଦଟିକୁ ପିଟିବାରେ ଲାଗିଛି। ଗାଈଟି ବୃଷଭର ଦୁଃଖ ଦେଖି କାନ୍ଦୁଛି। ଗାଈଟିର ଶରୀର ସରୁ ଓ ସେ ଭୋକିଲା ଜଣାପଡ଼ୁଛି। ସେହି ପିଟୁଥିବା ଲୋକକୁ ରାଜା ପଚାରିଲେ, ଏ ବୃଷଭକୁ କାହିଁକି ପିଟୁଛୁ? ମୁଁ ତୋର ପ୍ରାଣ ସଂହାର କରିବି। ବୃଷଭକୁ ପଚାରିଲେ, ତୁ ଗୋଟାଏ ଗୋଡ଼ରେ ଚାଲୁଛୁ କାହିଁକି? ତୋର ଆଉ ତିନୋଟି ଗୋଡ଼ କୁଆଡ଼େ ଗଲା? ଗାଈଟିକୁ ମଧ୍ୟ ପଚାରିଲେ, ତୁ କାହିଁକି କାନ୍ଦୁଛୁ? ମୁଁ ଏ ରାଜ୍ୟର ପାଳକ ଥାଉ ଥାଉ ତୋର

16 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ପରେ ଗଜା ବାହାରିବାର 7-10 ଦିନ ପରେ 20 କିଲୋଗ୍ରାମ ଯବକ୍ଷାରଜାନ ସାର 20 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ନଳିତା ବୁଣିବା ପାଇଁ ମାଟିକୁ ଭଲ ଭାବରେ ଗୁଣ୍ଡ କରି ହେକ୍ଟର ପ୍ରତି 12 ଗାଡ଼ି ସଢ଼ା ଗୋବର ଖତ ଓ କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଶେଷଡ଼ ଚାଷରେ ପିତା ନଳିତାରେ ହେକ୍ଟର ପ୍ରତି 30 କିଲୋଗ୍ରାମ ଯବକ୍ଷାରଜାନ 30 କିଲୋଗ୍ରାମ ଫସ୍ଫରସ୍ ଓ 30 କିଲୋଗ୍ରାମ ପଟାସ ସାର ଏବଂ ମଧୁର ନଳିତାରେ 20 କିଲୋଗ୍ରାମ ଯବକ୍ଷାରଜାନ 20 କିଲୋଗ୍ରାମ ଫସ୍ଫରସ୍ ଓ 20 କିଲୋଗ୍ରାମ ପଟାସକୁ ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ। ଧାଡ଼ିରେ ବୁଣିଲେ ନିର୍ବାଚିତ କିସମରୁ ହେକ୍ଟର ପ୍ରତି 7.5 କିଲୋଗ୍ରାମ ପିତା ନଳିତା ଏବଂ 5 କିଲୋଗ୍ରାମ ମଧୁର ନଳିତା ବୁଣନ୍ତୁ। ଛଟା ବୁଣା କରୁଥିଲେ ହେକ୍ଟର ପ୍ରତି 10 କିଲୋଗ୍ରାମ ପିତା ନଳିତା ଏବଂ 7.5 କିଲୋଗ୍ରାମ ମଧୁର ନଳିତା ବୁଣନ୍ତୁ। ମଧୁର ନଳିତା 25 ସେଣ୍ଟିମିଟରରୁ 10 ସେଣ୍ଟିମିଟର ବ୍ୟବଧାନ ଓ ପିତା

0: ନଳିତା 25 ସେଣ୍ଟିମିଟରରୁ 10 ସେଣ୍ଟିମିଟର ବ୍ୟବଧାନ ଓ ପିତା ନଳିତା 30 ସେଣ୍ଟିମିଟରରୁ 10 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ। ବୁଣିବା ପୂର୍ବରୁ 1 କିଲୋଗ୍ରାମ ମଞ୍ଜି ପ୍ରତି 3 ଗ୍ରାମ ଥିରାମ କିମ୍ବା 1 ଗ୍ରାମ କାର୍ବିଣ୍ଡାଜିମ୍ ବା 2 ଗ୍ରାମ କାର୍ବୋକ୍ସିନ୍ ସହିତ ଥିରାମ ଗୋଳାଇ ବିହନ ବିଶୋଧନ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ବିଜେପିର ବିଧାୟକ ଦଳ ବୈଠକରେ ଗତକାଲି ଶୁଭେନ୍ଦୁଙ୍କ ନାମ ନେଇ ସର୍ବସମ୍ମତି ପ୍ରକାଶ ପାଇଥିଲା। ବିଶିଷ୍ଟ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିଡ଼ି ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଲାହିଡ଼ି ପୂର୍ବରୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଏବଂ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଥିଲେ। ରାଜ୍ୟର ଗ୍ରାମୀଣ ବିଦ୍ୟୁତ୍କରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ ନୂତନ 33x11 kV 10 MVA ପ୍ରାଥମିକ ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଭାସୀ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି। ଏହି ନୂତନ ସବ୍ଷ୍ଟେସନ ଦ୍ୱାରା 6 ପଞ୍ଚାୟତର 15,000 ଅଧିକ ପରିବାର ଉପକୃତ ହେବେ। ଧାମରାସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଟେକ୍ନିକାଲ ଆଡ୍ଭାନ୍ସଡ୍ ରେଞ୍ଜ ଆଗୁମେଣ୍ଟେସନ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5,000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 70 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାରହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ରାଜସ୍ୱ ପର୍ଷଦ ଅଧୀନସ୍ଥ ରିଭିଜନ କୋର୍ଟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। କୋର୍ଟଗୁଡ଼ିକରେ ମାମଲାର ତ୍ୱରିତ ଶୁଣାଣି ପାଇଁ ପଦକ୍ଷେପ ନେବାକୁ ବୈଠକରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଖାଲି ପଡ଼ିଥିବା କୋର୍ଟଗୁଡ଼ିକର ପଦବୀଗୁଡ଼ିକ ତୁରନ୍ତ ପୂରଣ କରାଯିବ ଓ କୋର୍ଟ ପରିଚାଳନାକୁ ଅଧିକ ମଜବୁତ କରିବାକୁ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଜମିଜମା ମାମଲାଗୁଡ଼ିକରେ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ପର୍ଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ 41 ରିଭିଜନ କୋର୍ଟର ପ୍ରିଜାଇଡିଂ ଅଧିକାରୀମାନେ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଏହା ମାଧ୍ୟମରେ ପୋଲିସ କିଶୋର କିଶୋରୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସୁରକ୍ଷା ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହେବା ଉଚିତ। ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରାୟ 555 ପୋଲିସ ଥାନାର 15,000 ଅଧିକ କିଶୋର କିଶୋରୀ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଓ ଛତ୍ରପୁର ଥାନା ଏବଂ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳି ସହ ପଟୁଆରରେ ଆଜ୍ଞାମାଳ ବିଜେ ହେବେ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ

0: କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭୌରୀ ବିଧି ଅନୁଷ୍ଠିତ ହେବ। ସୁବର୍ଣ୍ଣପୁର ଜିଲ୍ଲା ରେଡ୍କ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ କରିବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ। ଶିବିରରେ ମୋଟ 21 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣ ମା'ଙ୍କ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନରେ ମା'ଙ୍କ ଘଟ ସହର ପରିକ୍ରମା କରିଥିଲା। ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦହିଭାତ ଭୋଗ କରାଯାଇଥିଲା। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 2-3 ଦିନ ମଧ୍ୟରେ ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସମସ୍ତ ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେବ। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଅଂଶଗ୍ରହଣ କରିବେ। ଓଡ଼ିଶା ଫୁଟବଲ ଆସୋସିଏସନ୍ ଏବଂ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ନୟାଗଡ଼ଠାରେ ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ ଶରଣକୁଳ ଏଫ୍ସି ବିଜୟୀ ହୋଇଛି। ଖଣ୍ଡପଡ଼ା ଦଳକୁ 2-0 ଗୋଲ୍ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ମଦନ ମୋହନ ପାଢ଼େ।
2: ଆୟୁର୍ବେଦ ବିଶ୍ୱର ପ୍ରାଚୀନତମ ଚିକିତ୍ସା ପଦ୍ଧତି, ଯାହା ପ୍ରାୟ 1000 ଖ୍ରୀଷ୍ଟପୂର୍ବର ଭାରତୀୟ ମହର୍ଷିମାନଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା କାୟ ଚିକିତ୍ସା ଶଲ୍ୟ ଚିକିତ୍ସା ପରି 8 ଅଙ୍ଗରେ ବିଭକ୍ତ କରାଯାଇ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା ସୁସ୍ଥ ଲୋକର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀର ରୋଗ ଉପଶମ କରିବା। ମୁଖ୍ୟତଃ ବିଭିନ୍ନ ବୃକ୍ଷଲତାର ଅଂଶବିଶେଷକୁ ନେଇ ଚିକିତ୍ସା କରାଯାଉଥିଲେ ମଧ୍ୟ କେତେକ ଧାତୁ ଏବଂ ଖନିଜ ଦ୍ରବ୍ୟର ଶୋଧନ ତଥା ଭସ୍ମ ତିଆରି କରାଯାଇ ଔଷଧ ଭାବରେ ମଧ୍ୟ ପ୍ରୟୋଗ କରାଯାଏ। ଆମର ଚିକିତ୍ସାରେ ଔଷଧ ସହିତ ଆହାର ଏବଂ ବିହାରର ମଧ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ଅନେକ ସଫଳ ଚିକିତ୍ସା ଏବଂ ଶଲ୍ୟକର୍ମ କରିପାରୁଥିଲେ ମଧ୍ୟ କେତେକ ରୋଗର ସଫଳ ଚିକିତ୍ସା ବା ସନ୍ତୋଷଜନକ ଚିକିତ୍ସା ହୋଇପାରୁନାହିଁ। ତେଣୁ ଅନେକ ରୋଗର ସମାଧାନ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ। ଏହା ଭିନ୍ନ ଆୟୁର୍ବେଦ ଚିକିତ୍ସା କୁପ୍ରଭାବ ବିହୀନ, ତେଣୁ ସମଗ୍ର ପୃଥିବୀରେ ଆୟୁର୍ବେଦ ଚିକିତ୍ସାର ଆଦର ବଢ଼ିବାରେ ଲାଗିଛି। ଆମର ଭାରତବର୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ, ବିଶେଷ କରିକି ଗର୍ଭବତୀ ମହିଳା ଏବଂ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଏବଂ ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବୃଦ୍ଧି ବାଧିତ ହେଉଛି। ଆମର ବୈଶ୍ୱିକ ଯେଉଁ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ 94 ଏବଂ ପ୍ରାୟ 39% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଏକ ପକ୍ଷରେ ଧନିକ ବର୍ଗରେ ବା ସହରାଞ୍ଚଳରେ ଓଜନ ଅଧିକ ଏବଂ ତାହାର ଉପଦ୍ରବଜନିତ ରୋଗ ସୃଷ୍ଟି ହେଉଥିବା ବେଳେ ଅନ୍ୟପକ୍ଷରେ କୁପୋଷଣଜନିତ ରୋଗ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ବହୁତ ଶସ୍ତା ଏବଂ ସୁଲଭ ଉପାୟରେ ଆୟୁର୍ବେଦ ପଦ୍ଧତି ଅବଲମ୍ବନ କରିକି ଆମେ କୁପୋଷଣରୁ ବଞ୍ଚିପାରିବା। ଆମର ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ, ଧାନ, ଚାଉଳ, ଗହମ, ସମିଧାନ୍ୟ ବର୍ଗରେ ଯେତେ ଡାଲି ଜାତୀୟ, ମୁଗ, ହରଡ଼, ମଟର ଆଦି ରହିଲା, ପତ୍ର ଶାଗ, ପୁଷ୍ପ ଶାଗ, ଫଳ ଶାଗ, ପନିପରିବା ରହିଲା, ଏସବୁର କ'ଣ ଗୁଣ ରହିଛି ସେଗୁଡ଼ିକ ପଥ୍ୟ ଭାବରେ ବର୍ଣ୍ଣନା ହୋଇଛି। ଏଗୁଡ଼ିକ ଅଧିକ ଖାଇଲେ ବା କେଉଁ ଖାଦ୍ୟ ଖାଇଲେ ରୋଗ ହେବ ସେ ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି। ଆୟୁର୍ବେଦର ବର୍ଣ୍ଣନା ଅନୁସାରେ ଆମେ ସବୁ ଜିନିଷ ଭାତ, ଗହମ, ରୁଟି ସହିତ ପନିପରିବା, ଡାଲି, କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ, ମାଛ, ମାଂସ, ଅଣ୍ଡା, ଯେଉଁମାନେ ଆମିଷାଶୀ ସେମାନେ ସବୁ ମିଶେଇକି ସେବନ କରିବା ଉଚିତ। ଆହୁରି ମଧ୍ୟ କୁହାଯାଇଛି, ଯଦି ଶିଶୁଟିଏ ଅଛି ତାକୁ ଭଲ ରକମ କ୍ଷୀର ହେଉନି, ତାହେଲେ ଯେଉଁ ପ୍ରସୂତା ମା ସେ ଯଦି କଳମ ଶାଗ ବା ଅମୃତଭଣ୍ଡା ଲାଉ ଏକୁ ଖାଏ ତାହେଲେ କ୍ଷୀର ପର୍ଯ୍ୟାପ୍ତ ହୁଏ। ତେଣୁ ତାକୁ ମଧ୍ୟ ସେ ସମୟରୁ ପୋଷଣ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ପୋଷଣ ପରେ ପିଲାଟି ଯେତେବେଳେ କ୍ରମଶଃ ବଡ଼ ହେଉଛି ତାକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦେଉଛୁ। ଆୟୁର୍ବେଦ ପଦ୍ଧତିରେ ଆମର ପ୍ରତ୍ୟେକ ଖାଦ୍ୟ 6 ରସ ବିଶିଷ୍ଟ, ଯଥା ମଧୁର ବା ମିଠା, ଅମ୍ଳ ହେବା ଖଟା, ଲବଣ ବା ଲୁଣିଆ, କଟୁ ବା ରାଗ, ତିକ୍ତ ବା ପିତା ଏବଂ କଷାୟ ବା କଷାରସ। ତେଣୁ ସବୁଦିନେ ମନୁଷ୍ୟ ଏହି ସବୁ 6 ରସକୁ ମିଶେଇକି କିଛି ନା କିଛି ଖାଦ୍ୟ ଖାଇବା ଉଚିତ। ଆମର ଯେଉଁ ମୁଖ୍ୟ ଖାଦ୍ୟ ଭାତ, ରୁଟି, ଗହମ, ଏଗୁଡ଼ିକ ମଧୁର ରସ ବିଶିଷ୍ଟ। ଆମର ପନିପରିବା ମଧ୍ୟ ଆମର ଯେଉଁ ଖାଉଛୁ, ଜହ୍ନି, ଝୁଡ଼ଙ୍ଗ, ବାଇଗଣ, ଶିମ୍ବ, ଭେଣ୍ଡି, ଅମୃତଭଣ୍ଡା, ଲାଉ, ବୋଇତ କଖାରୁ, ପାଣି କଖାରୁ, କନ୍ଦମୂଳ ଆଦି ଯାହା, ଏଗୁଡ଼ିକ ମଧ୍ୟ ମଧୁର ରସ ବିଶିଷ୍ଟ। କିନ୍ତୁ ଆମକୁ କିଛି ଅମ୍ଳ ପଦାର୍ଥ ବା ସାଇଟ୍ରସ୍ ଫ୍ରୁଟ୍ ଅଳ୍ପ ମାତ୍ରାରେ ଖାଇବା ଦରକାର, ଯେଉଁଥିରେ ଲେମ୍ବୁ, କମଳା ଲେମ୍ବୁ, ତେନ୍ତୁଳି, ଦହି, ଓଉ, କରମଙ୍ଗା, ବିଲାତି ବାଇଗଣ ଭଳି ପଦାର୍ଥ ରହିଛି, ତାକୁ ଅଳ୍ପ ମାତ୍ରାରେ ଖାଇବା ଦରକାର। ଲୁଣ ଆହୁରି କମ୍ ଖାଇବା ଦରକାର, ଯେଉଁଥିରେ

0: ଆମେ ଆୟୋଡିନ୍ ମିଶା ଲୁଣ ବା ରଗଡ଼ା ଲୁଣ ବା ସୈନ୍ଧବ ଲୁଣ ବା କଳା ଲୁଣ ସେବନ କରିପାରିବା। ଆଉ କଟୁ ବା ରାଗ ଜିନିଷ ଅଳ୍ପ ଖାଇବା ଦରକାର, ଯେଉଁଥିରେ ଆମର ଲଙ୍କାମରିଚ ଗୋଲମରିଚ ପିପଳି ଆଦିର ପ୍ରୟୋଗ ରହିଛି। ଆଉ ପିତା ମଧ୍ୟ ସମୟ ସମୟରେ ଖାଇବା ଦରକାର, ଯେମିତି ଆମର କଲରା ହେଉ ନିମ୍ବ ପତ୍ର ହେଉ, ଏକୁ ସମୟ ସମୟରେ ଖାଇଲେ ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ଏବଂ ଦେହକୁ ବିଭିନ୍ନ ରାସାୟନିକ ତତ୍ତ୍ୱ ମଧ୍ୟ ଆସିଥାଏ ଯେଉଁଟା ରୋଗରୁ ରକ୍ଷା କରେ। ଏବଂ କିଛି କଷାଫଳ ଯେମିତି ଗୁଆଁର ହେଉ କଇଥ ହେଉ କାଙ୍କଡ଼ ହେଉ, ଏଭଳି କଷାଫଳ ମଧ୍ୟ କିଛି କିଛି ଖାଇବା ଦରକାର। ଏମିତି ଯଦି 6 ରସକୁ ମିଶାଇକି ଆମେ ଖାଦ୍ୟ ଖାଇବା ତାହେଲେ ଆମ ଦେହକୁ ପୁଷ୍ଟିସାର ଜୀବସାର ଏବଂ ଅନ୍ୟାନ୍ୟ ଦରକାରୀ ରାସାୟନିକ ତତ୍ତ୍ୱ ମିଳିପାରିବ, ପୋଷଣ ମିଳିପାରିବ। ଏହା ସହିତ ଆମର କୃମି ଦୂରେଇକି ରହିବା ଦରକାର ପିଲାମାନଙ୍କର ବିଶେଷ କରିକି, ଏବଂ ହଜମ ଠିକ୍ ହେବା ଦରକାର, ତାହେଲେ ମଧ୍ୟ ପୋଷଣ ଠିକ୍ ହେବ। ଏଇ ଦୁଇଟା ପ୍ରତି ଧ୍ୟାନ ଦେବା ଦରକାର। ଏବଂ ମସଲା ଭିତରେ ହଳଦୀ ଡାଳଚିନି ଅଳେଇଚ ଜିରା ଜୁଆଣୀ ହିଙ୍ଗୁ ଆଦି ମସଲା ମଧ୍ୟ ଠିକ୍ ମାତ୍ରାରେ ବିଭିନ୍ନ ସବ୍ଜି ସହିତ ମିଶାଇକି ଖାଇବା ଦରକାର। ତେଣୁ ଆମେ ଗାଁ ଗହଳିରେ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଶାଗ ମାଛ ଅଣ୍ଡା ବା ପନିପରିବା ମିଶାଇକି ଏକ ସନ୍ତୁଳିତ ଆହାର ଯଦି ସେବନ କରିବା ତାହେଲେ ଆମେ କୁପୋଷଣରୁ ବଞ୍ଚିପାରିବା ଏବଂ କୁପୋଷଣ ଜନିତ ରୋଗମାନଙ୍କରୁ ରକ୍ଷା ପାଇପାରିବା।
1: ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ କହିଲେ ଡାକ୍ତର ମଦନ ମୋହନ ପାଢ଼ୀ। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ 3-ଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପଶ୍ଚିମବଙ୍ଗରେ ଆଜି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ରମନ୍ତ୍ରୀ ଏବଂ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ଅଧିକାରୀ ରାଜ୍ୟ ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କୋଲକାତାଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ବହୁ ପ୍ରସ୍ତାବ ଆସିଥିଲା। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ସାକ୍ଷାତ କରି ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟରେ ଟିଏମ୍ସିର 15 ଶାସନର ଅବସାନ ପରେ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ସହରରେ ଅବସ୍ଥିତ। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ନନ୍ଦୀଗ୍ରାମରେ ବିଜୟ ଉତ୍ସବ ପାଳନ କରାଯାଇଛି। ଟିଭିକେ ତାମିଲନାଡୁରେ ମୁଖ୍ୟ ସି ଜୋସେଫ୍ ବିଜୟଙ୍କ ନେତୃତ୍ୱରେ ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଆଇୟୁଏମ୍ଏଲ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ପୂର୍ବରୁ ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଆଇୟୁଏମ୍ଏଲ୍ର ମୁଖ୍ୟ ପ୍ରଫେସର ଖାଦର ମୟଦିନ କହିଛନ୍ତି ତାଙ୍କ ଦଳ ଟିଭିକେକୁ ସମର୍ଥନ ଦେବା ପାଇଁ ସମ୍ମତିପତ୍ର ପ୍ରଦାନ କରିନାହିଁ। ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ତୁରନ୍ତ ସାମ୍ବିଧାନିକ ବ୍ୟବସ୍ଥା ଆରମ୍ଭ କରିବା ଲାଗି କହିଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କର ତାଲିକା ପ୍ରକାଶ ପାଇଥିବାରୁ ସରକାର ଗଠନ ସମୟର ଆବଶ୍ୟକତା ରହିଛି ଏବଂ ଏହା ରାଜ୍ୟ ପାଇଁ ମଙ୍ଗଳଦାୟକ ହେବ ବୋଲି ଷ୍ଟାଲିନ୍ କହିଛନ୍ତି। ସରକାର ଗଠନରେ ବିଳମ୍ବ କରିବା ଉଚିତ ନୁହେଁ ଏବଂ ରାଜ୍ୟପାଳଙ୍କୁ ଏ ଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମାରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଭାରତୀୟ ସେନାର ତୀରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ବର୍ଷ ପୂର୍ତ୍ତି ଅବସର

ରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଗତକାଲି ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ୱର୍ଶକାତର ଅଞ୍ଚଳରେ ଟିଏମ୍ଆର୍ କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ, ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଟ୍ରମ୍ପ କହିଛନ୍ତି ଏହି ଯୁଦ୍ଧବିରତି ଆଜିଠାରୁ 11 ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ଆକ୍ରମଣକୁ ରଦ୍ଦ କରାଯାଇଛି। ସ୍ଥାୟୀ ଭାବେ ଯୁଦ୍ଧ ସମାପ୍ତ କରିବା ଲାଗି ଆଲୋଚନା ଜାରି ରହିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ଼ ସଂଘର୍ଷ ବୋଲି ସେ କହିଛନ୍ତି। ଇରାନ୍ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ତ୍ରୁଟିପୂର୍ଣ୍ଣ ଏବଂ ରାଜନୈତିକ ପ୍ରଣୋଦିତ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଏଥିରେ ହର୍ମୁଜ୍ ପ୍ରଣାଳୀରେ ଜାହାଜର ସୁରକ୍ଷା ସମ୍ପର୍କିତ ପ୍ରସ୍ତାବ ରହିଛି। ଏହା ହେଉଛି ନିଜ ମାମଲାରେ ଆମେରିକାର ହସ୍ତକ୍ଷେପ ବୋଲି ଇରାନ୍ କହିଛି। ଆମେରିକା, ବାହାରିନ୍, ସାଉଦି ଆରବ, ୟୁଏଇ, କୁଏତ ଏବଂ କାତାର ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସୁଗମ କରିବାର ଉଦ୍ଦେଶ୍ୟ ରହିଛି। ଆମେରିକା ଇରାନ୍ ଉପରେ ବାଣିଜ୍ୟିକ ଜଳମାର୍ଗ ଅବରୋଧ କରିବା ନେଇ ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଦୋଷାରୋପ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁଏନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ନେତା ଭାରତ ଗୁଏନା ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଜୟଶଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଗୁଏନାର କାରିଭେନ୍ଠାରେ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଫ୍ରାଙ୍କ ଆନ୍ଥୋନିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଜୟଶଙ୍କର ଜାମାଇକା ଯାଇଥିଲେ। ଏହାପରେ ସୁରିନାମ ଗସ୍ତ କରିବା ସହ ଅନ୍ତିମ ପର୍ଯ୍ୟାୟରେ ତ୍ରିନିଦାଦ ଏବଂ ଟବାକୋ ଯିବେ। ଚିଲିର ବୈଦେଶିକ ମନ୍ତ୍ରୀ ଫ୍ରାନ୍ସିସ୍କୋ ଫିରେସ୍ ମାକେନା ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ସେ ଭାରତରେ 15 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ସୋମବାର ଆସୋଚାମ୍ ଏବଂ ଭାରତୀୟ ଖାଦ୍ୟ ଆମଦାନୀ ଫୋରମ ଦ୍ୱାରା ଆୟୋଜିତ ବ୍ୟବସାୟିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମଙ୍ଗଳବାର ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସିଆଇଆଇ ବ୍ୟବସାୟିକ ସମ୍ମିଳନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସେ ଭାଗ ନେବେ। ଶ୍ରୀ ଫ୍ରାନ୍ସିସ୍କୋ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଭାରତ ଚିଲି ବ୍ୟବସାୟିକ ପ୍ରତିନିଧି ଦଳର ମିଳିତ ବୈଠକରେ ଶ୍ରୀ ଫ୍ରାନ୍ସିସ୍କୋ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ଡକ୍ଟର ରାମମୂର୍ତ୍ତି ଶ୍ରୀଧରଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଧାମରାସ୍ଥିତ କ୍ଷେପଣାସ୍ତ୍ରୀୟ ଘାଟିରୁ ଟେକ୍ନିକାଲ୍ ଆଡ୍ଭାନ୍ସଡ୍ ରେଞ୍ଜ ଆଗ୍ୟୁମେଣ୍ଟେସନ୍ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 17 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାର୍ହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ 143 ରନ୍ର ପିଛା କରି କୋଲକାତା ନାଇଟ୍ ରାଇଡର୍ସ 14 ଓଭର 2ଟି ବଲ୍ରେ 2ଟି ୱିକେଟ୍ ହରାଇ 147 ରନ୍ କରିବାକୁ ସମର୍ଥ ହୋଇଥିଲା।

ଫିନ୍ ଆଲେନ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। କୋଲକାତା ନାଇଟ୍ ରାଇଡର୍ସ ଏହା ହେଉଛି ଚତୁର୍ଥ ବିଜୟ। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 142 ରନ୍ ସଂଗ୍ରହ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଅଙ୍କୁଲ ରୟ ଏବଂ କାର୍ତ୍ତିକ ତ୍ୟାଗୀ 2 ଲେଖାଏଁ ୱିକେଟ୍ ନେଇଥିବାବେଳେ ବୈଭବ ଆରୋରା, ସୁନୀଲ ନାରିନେ ଏବଂ କ୍ୟାମେରନ୍ ଗ୍ରୀନ୍ 1 ଲେଖାଏଁ ୱିକେଟ୍ ନେଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ରାତି 7:30ରେ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ମଧ୍ୟରେ କେରଳ, ମାହେ, ଲାକ୍ଷାଦ୍ୱୀପ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଷାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରେକେଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ 3 ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।

ଆକାଶବାଣୀ ବାରିପଦା ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। ସାନ୍ତାଳୀ ଆଖଳା ଶୁଣିପାରିବେ ଏ ବିଜ୍ଞାପନ ବିରତି ପରେ।

0: ᱤᱧ ᱠᱟᱛᱮ ᱱᱩᱭ ᱫᱩᱠᱷᱟᱹᱞᱤ ᱚ ᱵᱷᱟᱹᱜᱤ ᱡᱟᱱᱟᱢ ᱟᱭᱩ ᱛᱚ ᱟᱫᱟᱨᱮ ᱛᱷᱟ ᱤᱠᱟᱹ ᱠᱟᱹᱦᱤᱱ ᱵᱤ ᱵᱟᱵᱟ ᱤᱠᱟᱹ ᱠᱟᱹᱦᱤᱱ ᱤᱵᱟᱢ ᱞᱮᱠᱟ ᱤᱧᱟᱹᱜ ᱫᱚ ᱟᱫᱚ ᱪᱮᱫ ᱦᱚᱸ ᱵᱟᱹᱱᱩᱜ ᱟ ᱢᱟᱨᱟᱝ ᱵᱮᱴᱟ ᱚᱱᱟᱛᱮ ᱱᱚᱣᱟ ᱵᱤᱫᱟᱹᱭ ᱵᱮᱲᱟᱨᱮ ᱠᱩᱲᱟᱢ ᱨᱮᱱᱟᱜ ᱞᱚᱞᱚ ᱥᱟᱦᱮᱫᱛᱮ ᱢᱤᱫ ᱫᱷᱟᱣ ᱨᱚᱦᱚᱲ ᱠᱟᱛᱮ ᱚᱱᱛᱚᱨ ᱴᱟᱴᱮᱡ ᱠᱟᱛᱮ ᱟᱥᱤᱥ ᱦᱟᱛᱟᱣᱟᱯᱮ ᱠᱟᱱᱟᱹᱧ ᱵᱮᱴᱟ ᱟᱯᱮᱭᱟᱜ ᱟᱹᱠᱷᱤᱨ ᱡᱤᱭᱚᱱ ᱥᱩᱞᱩᱠ ᱛᱮ ᱥᱟᱨᱮᱨ ᱠᱚᱢᱟ ᱵᱮᱴᱟ ᱥᱩᱞᱩᱠ ᱛᱮ ᱥᱟᱨᱮᱨ ᱠᱚ
1: ᱤᱭᱩ ᱠᱚ ᱟᱞᱚᱢᱤᱧ ᱪᱟᱞᱟᱜ ᱟᱭᱩᱢ ᱤᱭᱩ ᱨᱩᱣᱟᱹᱲ ᱢᱮᱭᱚ ᱨᱩᱣᱟᱹᱲ ᱵᱤᱱ
2: ᱵᱟᱝ ᱠᱤᱱ ᱨᱩᱣᱟᱹᱲ ᱞᱮᱱᱟ ᱪᱟᱞᱟᱣᱮᱱ ᱜᱮᱭᱟ ᱠᱤᱱ
3: ᱱᱚᱭ ᱟᱯᱟᱨ ᱱᱚᱰᱮ ᱛᱤᱸᱜᱩ ᱠᱟᱛᱮ ᱢᱮᱫ ᱫᱟᱜ ᱡᱚᱨᱚ ᱞᱮᱠᱟᱱ ᱵᱟᱝ ᱜᱟᱱᱚᱜᱼᱟ ᱫᱩᱜᱩ ᱞᱚᱜᱚᱱ ᱪᱟᱞᱟᱜ ᱛᱮ ᱵᱚᱸᱜᱟ ᱵᱟᱨᱟᱵᱟᱨᱤ ᱡᱟᱱᱟᱢ ᱟᱭᱳ ᱛᱚᱣᱟ ᱫᱟᱨᱮ ᱟᱨ ᱩᱰᱤ ᱥᱚᱢᱟᱭ ᱨᱩᱣᱟᱹᱲ ᱟᱹᱜᱩ ᱠᱤᱱ ᱢᱮ
1: ᱤᱧ ᱦᱚᱸ ᱠᱤᱭᱟ ᱥᱚᱦᱟᱜᱤ
3: ᱵᱟᱝ ᱟᱹᱜᱩ ᱡᱟᱦᱟᱸ ᱞᱮᱠᱟ ᱠᱟᱛᱮᱜ ᱜᱮ ᱤᱭᱩ ᱟᱨ ᱦᱚᱯᱚᱱ ᱵᱟᱹᱵᱩ ᱨᱩᱣᱟᱹᱲ ᱟᱹᱜᱩ ᱜᱮ ᱦᱩᱭᱩᱜᱼᱟ ᱤᱧᱛᱮ ᱤᱧᱟᱹᱜ ᱠᱟᱹᱭᱤᱧ ᱛᱤᱵᱟᱜ ᱛᱤᱭᱳ ᱟᱠᱟᱫᱟ
1: ᱥᱚᱦᱟᱜᱤ
3: ᱦᱮᱸᱜᱩ ᱦᱮᱸ ᱥᱟᱨ ᱱᱟᱜᱟᱨᱤᱧ ᱦᱟᱨᱟ ᱵᱩᱨᱩ ᱟᱠᱟᱱᱟ ᱤᱧ ᱵᱟᱵᱟ ᱪᱟᱹᱠᱨᱤ ᱠᱚᱨᱚᱵ ᱛᱤᱧ ᱜᱚᱨᱚᱵ ᱟᱠᱟᱱᱟ ᱤᱧ ᱤᱭᱩ ᱵᱟᱵᱟ ᱛᱤᱥ ᱦᱚᱸ ᱠᱷᱮᱨᱣᱟᱞ ᱥᱟᱶᱛᱟ ᱨᱮᱱᱟᱜ ᱞᱟᱹᱭ ᱞᱟᱠᱪᱟᱨ ᱟᱹᱨᱤᱪᱟᱹᱞᱤ ᱱᱮᱭᱟᱢ ᱫᱷᱚᱨᱚᱢ ᱟᱪᱟᱨ ᱵᱮᱣᱦᱟᱨ ᱥᱟᱶ ᱵᱟᱝ ᱠᱤᱱ ᱩᱯᱨᱩᱢ ᱟᱠᱟᱫᱤᱧᱟ ᱟᱨ ᱤᱧ ᱦᱚᱸ ᱵᱟᱹᱧ ᱨᱤᱠᱟᱹ ᱟᱠᱟᱫᱟ ᱛᱮᱦᱮᱧ ᱤᱱᱟᱹᱧ ᱛᱮᱵᱟᱜ ᱛᱤᱭᱳᱜ ᱠᱮᱫᱟ
1: ᱥᱚᱦᱟᱜᱤ ᱱᱚᱣᱟ ᱫᱚ ᱪᱮᱫ ᱠᱟᱛᱷᱟᱢ ᱞᱟᱹᱭ ᱮᱫᱟ
3: ᱦᱮᱸ ᱜᱚ ᱛᱮᱦᱮᱧ ᱥᱟᱹᱨᱤ ᱠᱟᱛᱷᱟ ᱜᱤᱧ ᱞᱟᱹᱭ ᱮᱫᱟ ᱤᱧᱟᱹᱜ ᱥᱤᱭᱟᱹᱡᱟᱹᱨᱤ ᱟᱨ ᱟᱹᱛᱷᱟᱹᱲᱤ
4: ᱥᱟᱱᱛᱟᱲᱤ ᱟᱠᱷᱲᱟ ᱥᱮᱥᱮᱞᱟ ଆକାଶବାଣୀ ବାରିପଦା ଶୁଣନ୍ତି ଏକ ସୁଗମ ସଙ୍ଗୀତ ଦେତକଣ୍ଠ ଶିଳ୍ପୀ ପ୍ରଦୀପ କୁମାର ଦାସ ଏବଂ ରୀତି ମହାନ୍ତି ଗୀତ ରଚନା କରିଛନ୍ତି ରଘୁନାଥ ରାଉତ ଏ ଜୀବନ ଏକ ସୁନେଲି ସନ୍ଧ୍ୟା ଏ ସନ୍ଧ୍ୟା ଜୀବନେ ନର ହୁଅଧା ଦେତକଣ୍ଠ ଶିଳ୍ପୀ ପ୍ରଦୀପ କୁମାର ଦାସ ଏବଂ ରୀତି ମହାନ୍ତି

ସୁଗମ ସଙ୍ଗୀତ ଶୁଣିଲେ। ଦେତକଣ୍ଠ ଶିଳ୍ପୀ ଥିଲେ ପ୍ରଦୀପ କୁମାର ଦାସ ଏବଂ ରୀତି ମହାନ୍ତି। ଗୀତ ରଚନା କରିଥିଲେ ରଘୁନାଥ ରାଉତ। ଆକାଶବାଣୀ ବାରିପଦା। ସମୟ ସକାଳ 8ଟା। ସମାଚାର ପ୍ରଭାତ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସକାଳର ହାଲକା ପବନରେ ସାମାନ୍ୟ ଶୀତଳତା ଭରି ରହିଥିଲେ ବି ଦିନର ଆୟୁଷ ବଢ଼ିବା ସଙ୍ଗେ ସଙ୍ଗେ ଉଭେଇଯାଏ ଶୀତଳତା। ହଳ ଲଙ୍ଗଳ ଧରି ଚଷପୁଅ ବାହାରି ପଡ଼େ ତା କ୍ଷେତ ଅଭିମୁଖେ। ଜମିକର୍ଷଣ ସଙ୍ଗେ ସଙ୍ଗେ ଆରମ୍ଭ ହୁଏ ଚାଷ କାମର ପ୍ରାକ୍ ପ୍ରସ୍ତୁତି। ମୁଣ୍ଡଫଟା ଖରା ସାଙ୍ଗକୁ ଦେହରୁ ବହିଯାଉଥିବା ଗମଗମ ଝାଳକୁ ଖାତିର ନ କରି ସେ ଆରମ୍ଭ କରେ ତାର ଚାଷ କାର୍ଯ୍ୟ। ମନରେ ତାର ଭରି ରହିଥାଏ ଅସୁମାରୀ ସ୍ୱପ୍ନ, ଆଖି ଆଗରେ ନାଚିଯାଏ ତାର ପରିବାରର ହସଖୁସି ସୁଖ ସମୃଦ୍ଧି। ଏସବୁ ପାଲଟିଯାଏ ତା ପାଇଁ ଉତ୍ସାହର ଉତ୍ସାହ।

ବୈଶାଖର ମଧ୍ୟାହ୍ନ ହୋଇ ଉଠେ ଅଧିକ ଯନ୍ତ୍ରଣାଦାୟକ। ତା ପକ୍ଳିଷ୍ଟ ବାଟୁଟିଏ ଆଶ୍ରୟ ନିଏ ଗଛ ଛାଇରେ। ଦେହରୁ ତାର ବହିଯାଉଥିବା ଝାଳ ଶୁଖିଆ ସେ ଗଛ ଛାଇର ହାଲକା ପବନରେ। ଥକିଯାଇଥିବା ପାଦ ଆଉ ଦେହ ତାର ଖୋଜୁଥାଏ ଟିକେ ବିଶ୍ରାମ। ତନ୍ଦ୍ରାସିକ୍ତ ଆଖି ତାର ଆପଣା ଛାଏ ମୋଦି ହୋଇଯାଏ ପବନର ହାଲୁକା ଛୁଆଁରେ।

ଦୂର ତାଳବଣରେ ଝୁଲୁଥାଏ ବାଇ ଚଢ଼େଇର ବସା। ସେମାନଙ୍କର କିଚିରି ମିଚିରି ଶବ୍ଦ ସାଙ୍ଗକୁ ଝିଙ୍କାରୀର ଝିଁ ଝିଁ ସ୍ୱର ବୈଶାଖର ମଧ୍ୟାହ୍ନକୁ କରେ ଆହୁରି ତୀବ୍ର ରୁକ୍ଷ। ସେତିକିବେଳେ ଦୂରରୁ କେଉଁ ଏକ ଅଜଣା ବୃକ୍ଷରୁ ଭାସିଆସେ ଦୁଃଖୀ କପୋତିର ସ୍ୱର, ଆଉ ସେହି ସ୍ୱରରେ ଫୁଟି ଉଠୁଥାଏ ମାତୃହୃଦୟର ବିଳାପ।

ସୂର୍ଯ୍ୟଙ୍କର ଅସହ୍ୟ ରୌଦ୍ରତାପ ସାଙ୍ଗକୁ ଅନୁଭୂତ ହୁଏ ପ୍ରଚଣ୍ଡ ଗୁଳୁଗୁଳି, ମନରେ ସୃଷ୍ଟି ହୁଏ ଅଂଶୁଘାତର ଭୟ। ଅଂଶୁଘାତ ପ୍ରପୀଡ଼ିତ ବ୍ୟକ୍ତିମାନଙ୍କ ମଧ୍ୟରୁ କେହି କେହି ଭାଗ୍ୟ ବଳରେ ସୁସ୍ଥ ହୁଅନ୍ତି ତ କେହି କେହି ମୃତ୍ୟୁମୁଖରେ ମଧ୍ୟ ପଡ଼ନ୍ତି। ଆରମ୍ଭ ହୁଏ ସରକାରୀ ଆଉ ବେସରକାରୀ ସ୍ତରରେ ଅଂଶୁଘାତ ସମ୍ପର୍କିତ ସଚେତନତା।

ଦ୍ୱିପ୍ରହର ସମୟରେ ଶୂନଶାନ ହୋଇଯାଏ ସହରର ଗଳିକନ୍ଦି ଓ ରାସ୍ତା, ସ୍ଥାନେ ସ୍ଥାନେ ଖୋଲା ହୁଏ ଜଳଛତ୍ର। ଗଣମାଧ୍ୟମଗୁଡ଼ିକରେ ପ୍ରକାଶ ପାଏ ଗ୍ରୀଷ୍ମକାଳୀନ ସଚେତନତା। ଫଳ ଦୋକାନଗୁଡ଼ିକରେ ଭିଡ଼ ଜମେ। ଗ୍ରୀଷ୍ମକାଳୀନ ଫଳ ଆମ୍ବ, ଲିଚୁ, ତରଭୁଜ ଆଦି ଆଦର ପାଏ। ସହରର କେତେକ ଅଞ୍ଚଳରେ ଜଳାଭାବ ଦୂର କରିବାକୁ ଯୋଗାଇ ଦିଆଯାଏ ଜଳ। ଚଳଚଞ୍ଚଳ ହେଉଠେ ପୌରପାଳିକା। ହଁ, ଜଳ ହିଁ ଜୀବନ। ଟୋପାଏ ବି ଜଳ ନଷ୍ଟ କରନ୍ତୁ ନାହିଁ, କାରଣ ବିନ୍ଦୁ ବିନ୍ଦୁରେ ହିଁ ସିନ୍ଧୁର ସୃଷ୍ଟି।

ବୈଶାଖର ଭୟାବହତା ପ୍ରକାଶ ପାଏ କାଳବୈଶାଖୀ ରୂପରେ। ଅପରାହ୍ନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା ଉଜାଡ଼ି ଦିଏ ଫସଲ, ବଜ୍ରପାତରେ ଲୁଟିଯାଏ କେତେ ଜୀବନ, ପ୍ରଖର ବେଗର ପବନ ଭାଙ୍ଗିଦିଏ ଗଛର ଡାଳ, ବାଧାପ୍ରାପ୍ତ ହୁଏ ବିଦ୍ୟୁତ୍ ସରବରାହ ଆଉ ଉଜୁଡ଼ିଯାଏ ଘରର ଚାଳ ଛପର। କାଳବୈଶାଖୀ ରୁଦ୍ରତାପୁର ସାମୟିକ ଆଶ୍ୱସ୍ତି ଦେଲେ ମଧ୍ୟ ପ୍ରଭାବିତ କରେ ସାଧାରଣ ଜୀବନଯାତ୍ରା।

ଚଉରାମୂଳରେ ବସନ୍ତର ବାନ୍ଧି ଓଡ଼ିଆ ଘରଣୀ ଜଳଦାନ କରେ ମା ବୃନ୍ଦାବତୀଙ୍କୁ। ଅକ୍ଷୟ ତୃତୀୟା ଦିନ ଅକ୍ଷିମୁଠି ଅନୁକୂଳ କରି କୃଷକ ଭାଇ ଆରମ୍ଭ କରେ ତାର ଚାଷ କାମ। ଆଉ ଏହି ଦିନଠୁ ଆରମ୍ଭ ହୁଏ ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କର ରଥ ନିର୍ମାଣର କାର୍ଯ୍ୟ। ଚନ୍ଦନ ପୂର୍ଣ୍ଣିମାରେ ରାଧାକୃଷ୍ଣଙ୍କର ଚାପ ଖେଳ ମନରେ ସୃଷ୍ଟି କରେ ଅପୂର୍ବ ଭବନ୍ତର ଓ ଅସରନ୍ତେ ଭକ୍ତିଭାବ।

ଏଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା ସମୟ ସକାଳ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: ये था आज का मैटिनी शो। आप सुन रही हैं विविध भारती। थोड़ी ही देर में आप सुनेंगे हिंदी में।
1: नमस्कार,
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12:00। ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ। ପରିବେଷଣ କରିଛନ୍ତି ଶିଳ୍ପୀ ଦୁଷ୍ମନ୍ତ କୁମାର ବସା ଏବଂ ତାଙ୍କର ସାଥୀ କଳାକାରମାନେ। ତେବେ ଝୁମର ଶୁଣିପାରିବେ ଏ ବିଜ୍ଞାପନ ବିରତି ପରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଝୁମର ପରିବେଷଣ କରିଛନ୍ତି ଶିଳ୍ପୀ ଦୁଷ୍ମନ୍ତ କୁମାର ବସା ଏବଂ ତାଙ୍କର ସାଥୀ କଳାକାରମାନେ।

ଶିଳ୍ପୀ ସୁଧାଂଶୁ ଶେଖର ବଳ, କ୍ଷମା କରିବେ, ଦୁଷ୍ମନ୍ତ କୁମାର ବସା ଏବଂ ସାଥୀଙ୍କ ପରିବେଶିତ ପରେ ପରେ ଶୁଣିଲେ ଝୁମର ଝୁମର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ବାରିପଦା, ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ଭଉଣୀ, କୁହାଯାଏ ମାନବ ସେବା ହିଁ ମାଧବ ସେବା। ଆମ ସମାଜରେ ଏପରି ଅନେକ ବ୍ୟକ୍ତି ଅଛନ୍ତି, ସେମାନେ ସମୟ ପାଇଲେ ଦୁଃଖୀ ଦରିଦ୍ର ଅସହାୟ ଲୋକମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଥାନ୍ତି। ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ଲୁଗାପଟା ଔଷଧ ବଣ୍ଟନ କରିଥାନ୍ତି। ଆଜି ଆମ କାର୍ଯ୍ୟକ୍ରମରେ ଭେଟିବା ସେମିତି ଜଣେ ଭଉଣୀଙ୍କୁ, ସେ ସମାଜ ସେବା କରିବା ସହିତ ଲେଖାଲେଖି ମଧ୍ୟ କରନ୍ତି। ଆସନ୍ତୁ ତାଙ୍କୁ ଭେଟିବା ଆମ କାର୍ଯ୍ୟକ୍ରମରେ। ସେ ଭଉଣୀ ଜଣକ ହେଲେ ଡେଜି ଶତପଥୀ। କିନ୍ତୁ ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା, ନମସ୍କାର।
1: ନମସ୍କାର
0: ମ୍ୟାଡମ, କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି, ଆଉ ଆପଣ କେମିତି ଅଛନ୍ତି?
0: ବହୁତ ଭଲ। ଆପଣ ଜଣେ ତ ସମାଜସେବୀ।
1: ଆଜ୍ଞା,
0: ଏ ସମାଜ ସେବାରେ ଆପଣ କଣ ସବୁ କାମ କରନ୍ତି?
1: ସମାଜ ସେବାଟା ପ୍ରଥମେ ସ୍ୱଚ୍ଛତାରୁ ହିଁ ଆସୁଛି।
0: ଆଚ୍ଛା,
1: ଯଦି ସ୍ୱଚ୍ଛତା ଥିବ ସମାଜ ସେବାଟା ଆପେ ଆପେ ଆସିଯିବ। ତେଣୁ ଆମେ ଯେଉଁଠିକି ସମାଜସେବା କରିବାକୁ ଯିବା, ଆଗ ପ୍ରଥମେ ସ୍ୱଚ୍ଛତା ଚାରିପଟ ସ୍ୱଚ୍ଛତାଟାକୁ ଦେଖିବା, ତାପରେ ଆମେ ପ୍ରଭୁଙ୍କୁ ଡାକିକି ସମାଜସେବାଟା ଆରମ୍ଭ କରିବା।
0: ଆପଣ ଯେଉଁ ସ୍ୱଚ୍ଛତା କଥା କହିଲେ, କେଉଁ ଧରଣର ସ୍ୱଚ୍ଛତା କଥା କହୁଛନ୍ତି?
1: ସ୍ୱଚ୍ଛତା ମାନେ ମୁଁ ଯେତେବେଳେ ଯାଉଛି ଗୋଟେ ମାନେ ହସ୍ପିଟାଲକୁ ଯାଉଛି ରୋଗୀଙ୍କ ସେବା କରିବାକୁ, ମୁଁ ପ୍ରଥମେ ଦେଖୁଛି ରୋଗୀଟି କେମିତି ଅଛି, ପରିଷ୍କାର ପରିଚ୍ଛନ୍ନ ଅଛି କି ନାହିଁ, ତାକୁ ପ୍ରଥମେ ମୁଁ ଆଗ ପରିଷ୍କାର ପରିଚ୍ଛନ୍ନ କରେ। ତାକୁ ପ୍ରଥମେ ପହଞ୍ଚିକି ତାର ନିତ୍ୟକର୍ମ ସବୁ ସାରେ, ସେ ଯଦି ବି ଝାଡ଼ା ପରିଷ୍କାର କରିଦେଇଥିବ ତାର ସେଗୁଡ଼ା ସବୁ ମୁଁ ସଫା କରେ। ତାପରେ ତାକୁ ପରିଷ୍କାର କରିକି ତାକୁ ମୁଁ ଆଉ ଗୋଟେ ବେଡ଼ରେ ଶୁଆଇକି ତାକୁ ଖୁଆଇ ପିଆଇ ମେଡ଼ିସିନ ଦେଇ ତା କାମଟି ମୁଁ ସାରିକି ଆସେ।
0: ଆଚ୍ଛା, ଆପଣ ପ୍ରତିଦିନ ଏମିତି କେତେ ହସ୍ପିଟାଲକୁ ଯାଇଥାନ୍ତି?
1: ମାନେ ଆମେ କେବଳ ଯାଉଛୁ କ୍ୟାପିଟାଲ ହସ୍ପିଟାଲକୁ ଯାଉ, ମୋ ସାଙ୍ଗରେ ବି ଆହୁରି କେତେ ଯାଆନ୍ତି ମୋର ସାଙ୍ଗସାଥି, ଆମେ ସବୁ ମିଶିକି ଗ୍ରୁପ ହେଇକି ଯାଉ, ଏକୁଟିଆ ତ କାମଟା କରିହେବନି ନା, ତେଣୁ ଆମେ ଗ୍ରୁପ ହେଇକି ଯାଉ।
0: ଆଚ୍ଛା, ଆପଣମାନେ ଯେଉଁ ଏଇସବୁ ହସ୍ପିଟାଲ ସେବାରେ ନିଜକୁ ନିୟୋଜିତ କରିଛନ୍ତି, କୋଉ ଧରଣର ରୋଗୀମାନଙ୍କର ସେବା?
1: ଯେଉଁମାନଙ୍କର କେହି ନାହାନ୍ତି, ମାନେ ସେଠି ସବୁ ଯେଉଁ ଇନଫେକ୍ସନ ୱାର୍ଡର ସବୁ ସେ ରୋଗୀମାନେ ସବୁ ବିଭିନ୍ନ ଜାଗାରେ ପଡ଼ିଥାନ୍ତି, ତାକୁ ପୋଲିସ ପିସିଆର ଭ୍ୟାନ ମାନେ ଏମାନେ ସବୁ ଗୋଟେଇକି ଆଣିକି ଆମକୁ ଦେଇଥାନ୍ତି, ସେଠି ରଖିଥାନ୍ତି। ସେମାନେ ସବୁ ଆମେ ଯାଇକି ସେଟାକୁ ଟେକଅପ୍ କରିଛୁ, ଆମକୁ ବି କ୍ୟାପିଟାଲ ହସ୍ପିଟାଲ ସେଟାକୁ ଆଲାଉ କରିଛି କାମ କରିବାକୁ। ଆମେ ଭାଇ ଭଉଣୀମାନେ ସବୁ ଯାଉ, ମୋର ବି ଦୁଇ ତିନିଟା ଲେଡ଼ିଜ୍ କ୍ଲବ୍ରେ ମୁଁ ଅଛି, ମେମ୍ବର ଅଛି, ଆମେ ସେ ଭଉଣୀମାନେ ବି ମୋ ସାଙ୍ଗରେ ଯାଆନ୍ତି। ଆମେ ପ୍ରଥମେ ସକାଳୁ ଯାଇକି ତାଙ୍କ କାମଟା ସାରିକି ଆମେ 10-11 ଭିତରେ ଚାଲିଆସୁ, ତାପରେ ଦେହପରକୁ ବି ଯାଉ ତାଙ୍କୁ ଦେଖିବାକୁ, ତାଙ୍କୁ ଖାଇବାଟା ଦେବାକୁ, କେତେ ଜଣ ଖାଇପାରନ୍ତିନି ତାଙ୍କୁ ଖୁଆଇ ଦେଉ, ତାଙ୍କୁ ଖୁଆଇ ଦେଇକି ତାଙ୍କୁ ମେଡ଼ିସିନ ମେଡ଼ିସିନ ଦେଇକି ତାଙ୍କୁ ଶୁଆଇକି ଡକ୍ଟର ଆସିବେ ଦେଖିବେ, ସେତେବେଳେ ବି ଆମେ ସେଠି ଉପସ୍ଥିତ ସବୁ ରହିଥାଉ। ତାପରେ ସନ୍ଧ୍ୟାବେଳକୁ ବି ଅନ୍ୟ କେତେ ଜଣ ଯାଆନ୍ତି ଆମର ସବୁ ଅଛନ୍ତି, ଭାଇମାନେ ସବୁ ବି ଅଛି ଆମ ଅଛନ୍ତି ଗ୍ରୁପରେ, ସେମାନେ ବି ଯାଇକି ଦେଖିକି ଆସନ୍ତି ଦିନ କାମଟା।
0: ଆଜ୍ଞା, ତ ସେମାନେ ସୁସ୍ଥ ହେଲା ପରେ,
1: ସେମାନେ ସୁସ୍ଥ ହେଲା ପରେ ସେମାନଙ୍କୁ ଯେତେବେଳେ ସୁସ୍ଥ ହୋଇଯାଆନ୍ତି ତାଙ୍କର ଘର ଆଡ୍ରେସ୍ ଆମେ ପଚାରୁ, ସେଥିରୁ ବହୁତ ଜଣ ତାଙ୍କର ଘର ଆଡ୍ରେସ୍ ଆମେ ପାଉ, ତେଣୁ ତାଙ୍କ ଘରକୁ ଆମେ ଖବର ଦେଉ, ତାଙ୍କ ଘର ଲୋକ ଆସିକି ତାଙ୍କୁ ନିଅନ୍ତି। ଆଉ ଯେଉଁମାନଙ୍କର କେହି ନାହାନ୍ତି ସେମାନଙ୍କୁ ନେଇକି ଆମେ ବିଭିନ୍ନ ଅନାଥ ଆଶ୍ରମ ଆଉ ଏଇ ଯେଉଁ ଆମର ଓଲ୍ଡ ଏଜ୍ ହୋମ୍ ସେମାନଙ୍କ ସାଙ୍ଗରେ ଆମେ କଣ୍ଟାକ୍ଟରେ ଅଛୁ, ତାଙ୍କୁ ନେଇକି ସେଠି ଆମେ ଥଇଥାନ କରୁ।
0: ସେମାନେ ଯେତେବେଳେ ହସ୍ପିଟାଲକୁ ଆସନ୍ତି କେମିତି ଅବସ୍ଥାରେ ଆସିଥାନ୍ତି?
1: ବହୁତ ଖରାପ ଅବସ୍ଥାରେ ଆସିଥାନ୍ତି, ମାନେ କାହାର ମୁଣ୍ଡ ମାଡ଼ ହୋଇକି କାନରେ ପୋକ ହୋଇଯାଇଥିବ, ଏମିତି ଅବସ୍ଥାରେ ସେମାନେ ସେନ୍ସ ନଥାଏ ସେମାନେ ଆସି ପହଞ୍ଚନ୍ତି। ତାଙ୍କୁ ଆମେ ଯାଇକି ଆଗ ପ୍ରଥମେ ସେଗୁଡ଼ା ସଫା କରୁ। ତାପରେ ଏମିତି ଗୋଟେ କେସ୍ ହେଇଥିଲା, ଜଣେ ମଉସାଙ୍କର ବୁଢ଼ା ମଉସା ଜଣେ ଆସିଥିଲେ, ତାଙ୍କ ଗୋଡ଼ଟା ସିଏ ବହୁତ କନା ଗୁଡ଼େଇକି ରଖିଥିଲେ ଆଉ ତା ଦେହରୁ କିରୋସିନ ସ୍ମେଲ୍ ବାହାରୁଥିଲା। ଆମେ 4-5 ଜଣ ଆମେ ଯାଇ ପହଞ୍ଚିଲୁ, ଦେଖିଲୁ ସେ ଗୋଡ଼ରେ ଏମିତି ଅବସ୍ଥା ହେଇଛି, ପଚାରିଲୁ ଗୋଡ଼ କ'ଣ ହେଇଛି, ସେଥିରେ ଗୋଡ଼ରୁ କନା ଆମେ କାଢ଼ିଲୁ ମାନେ ଗନ୍ଧରେ ସେଠି ରହିହେବନି, ଖାଲି ହାଡ଼ଟା ଅଛି। ସେଇ ମଉସା ଜଣଙ୍କୁ ବହୁତ ଟ୍ରିଟମେଣ୍ଟ କଲୁ କିନ୍ତୁ ହେଲାନି, ତାକୁ କଟକ ଆଣିକି ଆମେ ଅପରେସନ୍ କରିକି ତାଙ୍କର ଆଣ୍ଠୁଠୁ କଟା ହେଲା, ଗୋଟେ ଗୋଡ଼ ଲାଗିଲା।
0: ଏମିତି ଆପଣ ହସ୍ପିଟାଲ ସେବା କରିଥାନ୍ତି?
1: ଆଜ୍ଞା। ତା ଛଡ଼ା ଆମେ ସବୁ ମୁଁ ଯାଇ ଓଲ୍ଡ ଏଜ୍ ହୋମ୍ ଯାଇକି ମଝିରେ ମଝିରେ ଆମର ଧର ହେଲା ମହିଳା ଦିବସ ହେଲା, ଆମେ ଓମେନ୍ସଡେଟା ଆଉ ନିଜେ କରୁନି, ଏମିତି ବଡ଼ ବାହ୍ୟ ଆଡ଼ମ୍ବର ଦେଇ କରୁନି, ଆମେ କ'ଣ କରୁ ଗ୍ରୁପ୍ ହେଇକି ସବୁ ଜିନିଷ ଧରିକି ମାନେ ଗ୍ୟାସ୍ ଚୁଲ୍ଠୁ ଆରମ୍ଭ କରି ସବୁ ଜିନିଷ ନେଇକି ତାଙ୍କ ପାଖକୁ ପଳାଉ, ସେଇଠି ଯାଇକି ତାଙ୍କୁ ରୋଷେଇ କରି ତାଙ୍କ ସାଙ୍ଗରେ ରହୁ, ତାଙ୍କୁ ଦିନ ସାରା ତାଙ୍କ ସାଙ୍ଗରେ ଦିନଟିଏ ପୁରା କଟାଉ ମଉସାମାନଙ୍କ ସାଙ୍ଗରେ।
0: ଆଚ୍ଛା,
1: ତାଙ୍କୁ ଖାଇବା ପିଇବାକୁ ଦେବୁ, ନାଚ ଗୀତ କରିବୁ, ତାଙ୍କୁ ଗୀତ ଗାଇବୁ, ତାଙ୍କୁ ମଜା କରିବୁ, ପୁରୀ ସନ୍ଧ୍ୟାବେଳକୁ ଫେରିବୁ, ଏମିତି ମଝିରେ ମଝିରେ ଆମେ କରୁ।
0: ଏ ଯେଉଁ ଓଲ୍ଡ ଏଜ୍ ହୋମ୍ କୁ ଆପଣ ଯାଇଥାନ୍ତି, ସେମାନେ କୋଉ ଅବସ୍ଥାରେ ଆସିଥାନ୍ତି? ସେଇ

0: ଯେ ବୃଦ୍ଧ ମାନଙ୍କୁ ତାଙ୍କୁ ଏମିତିକି ଅଛନ୍ତି ବହୁତ ଭଲ ଘର ପିଲାମାନେ ତାଙ୍କ ବାପା ମାଙ୍କୁ ଛାଡି ଦେଇଛନ୍ତି ସେଠି, ସେମାନେ କହନ୍ତି ଆମେ ବି ଚିହ୍ନିଛୁ, ମୁଁ କେତେ ଜଣଙ୍କୁ ଜାଣିଛି, ବହୁତ ବଡ ବଡ କୋଠା କରିଛନ୍ତି, ଘର କରିଛନ୍ତି, କିନ୍ତୁ ବାପା ମାଙ୍କୁ ନେଇକି ଓଲ୍ଡ ଏଜ୍ ହୋମ୍ରେ ଛାଡ଼ିଛନ୍ତି। ଭାରି ଦୁଃଖ ଲାଗେ ସେମାନଙ୍କ କାହାଣୀ ଯେତେବେଳେ ଶୁଣେ। ମୁଁ ଏମିତି ମୁଁ ଯାଇଥିଲି ଗୋଟେ ଜାଗାକୁ, ଗୋଟେ ଓଲ୍ଡ ଏଜ୍ ହୋମ୍ ଯାଇଥିଲି, ଗୋଟେ ମାଉସୀ ଦେଖିଲା ନିଜ ଚିହ୍ନା ମାଉସୀ ଜଣେ ଅଛନ୍ତି, ଯେତେବେଳେ ତାଙ୍କୁ ଦେଖିଦେଲି ସେ ମୁଁ କୁଣ୍ଢେଇକି ମୋତେ କାନ୍ଦିଲେ। ସେ ସବୁ ମୋତେ କହିଲେ, ତିନି ପୁଅ ତାଙ୍କର ଏଇ ଆୟର୍ସ ଭିଲେଜରେ ରହୁଛନ୍ତି ଭୁବନେଶ୍ୱରରେ, ବିରାଟ ବିରାଟ କୋଠା କରିଛନ୍ତି, ମାଆଙ୍କୁ ନେଇକି ଛାଡ଼ିଛନ୍ତି ସେଠି। ଏମିତି ବହୁତ କେସ୍ ସେଠି ଅଛି।
1: ପୁଅ ଝିଅଙ୍କ ମନରେ ଏମିତି ଭାବନା କାହିଁକି
0: ଆସୁଛି ସେଇଟା, ଭଗବାନ କାହିଁକି ତାଙ୍କୁ ଏମିତି, ସେ ତ ଜିନିଷ ଭାବିପାରୁନାହାନ୍ତି ତାଙ୍କ ଅବସ୍ଥା ବି ଦିନେ ଏମିତି ହବ, ତାଙ୍କ ପିଲାମାନେ ବି ତାଙ୍କୁ ଏମିତି କରିବେ।
1: ସେମାନେ ତାଙ୍କ ଦୁଃଖ କାହାଣୀ ଆପଣଙ୍କୁ କୁହନ୍ତି?
0: ସବୁ କହନ୍ତି, ସେମାନେ ସବୁ କହନ୍ତି, ଭାରି ଖୁସି ହୁଅନ୍ତି। ତାଙ୍କ ସାଙ୍ଗରେ ଆମେ ଯେତେବେଳେ ଖାଉ, ସେମାନେ ଆମକୁ ଖୁଆଇ ଦିଅନ୍ତି, ଭାରି ଲୁହ ବୋହି ଯାଉଥିବ ତାଙ୍କର ସବୁ ଆଖିରୁ ଧାର ଧାର, ଆମେ ଖାଉ ତାଙ୍କ ହାତରୁ। କେବେ ଗୀତ ଭଜନ ଗାଇକି ଶୁଣା, ଭଜନ ଗାଇକି ଶୁଣେଇବୁ ତାଙ୍କୁ, ସିଏ ବି ଗାଇବେ ଆମ ସାଙ୍ଗରେ, ତାଳି ମାରିବେ।
1: ଏ ଯେଉଁ ଆପଣ କହିଲେ ଯେ ସେମାନଙ୍କୁ ବିଭିନ୍ନ ପ୍ରକାରର ରନ୍ଧା ଖାଦ୍ୟ ଖାଇବାକୁ ଦେଇଥାନ୍ତି, ଅର୍ଥ କୋଉଠୁ ପାଆନ୍ତି?
0: ଅର୍ଥ ସବୁ ଆମେ ନିଜେ ନିଜେ କଲେକ୍ସନ୍ କରୁ। ଆମେ ଯେଉଁ ଅଛୁ ମେମ୍ବର ମାନେ ସବୁ ଅଛୁ, ଆମେ ଗୋଟେ ଗ୍ରୁପ୍ ସବୁ ହେଇଛୁ, ଯେଉଁ ଆମେ ନିଜେ ନିଜେ ସବୁ କଲେକ୍ସନ୍ କରୁ, କାହାକୁ ମାଗୁନି, ସବୁ ନିଜେ କଲେକ୍ସନ୍ କରିବୁ, ସେଇଥିରେ ସବୁ କିଣିବୁ। ଆମେ ସବୁ କଥା ହେଇଯାଇଛୁ, ନାଇଁ ଆମେ ବାହାରେ ଯାଇକି ଏମିତି ସବୁ କରିବାନି, ଆମେ ଯିବା ତାଙ୍କରି ସାଙ୍ଗରେ କଟେଇବା, କି କେଉଁ ଅନାଥାଶ୍ରମ ଯିବା କଟେଇବା, ଏମିତି ସବୁ କରିବା।
1: ଏ ଯେଉଁ ଆପଣ ଅନାଥାଶ୍ରମକୁ ଯାଇଥାନ୍ତି,
0: ବହୁତ ଛୋଟ ଛୁଆ ଥାନ୍ତି, କେତେ ଛୁଆ ଦେଖିପାରୁନଥିବେ, ବଡ଼ ବଡ଼ ଝିଅମାନେ ବି ଥାନ୍ତି, ଦେଖିବାକୁ ବହୁତ ବଢ଼ିଆ ବଢ଼ିଆ ଛୁଆଗୁଡ଼ା ଥାନ୍ତି। ଦୁଃଖ ଲାଗେ କେମିତି ବାପା ମାଆ ମାନେ ଛାଡ଼ି ଦେଉଛନ୍ତି, କି ତାଙ୍କର କେହି ନାହାନ୍ତି, ଜଣେ ଜଣେ ବି ଆଣିକି ଛାଡ଼ି ଦେଉଛନ୍ତି। ସେମାନେ ଭାରି ଖୁସି ହୁଅନ୍ତି ଆମକୁ ଦେଖିଲେ, ଜମା ଛାଡ଼ିବେନି, ଆମ ହେଲେ କୁଣ୍ଢେଇକି ମାନେ ଗେଲ କରୁଥିବେ।
1: ଆଜ୍ଞା, ସେମାନେ କେମିତି ଦୁଇ ଅକ୍ଷର ପାଠ ପଢ଼ିବେ ସେଥିପାଇଁ କେବେ ଚେଷ୍ଟା କରିଛନ୍ତି?
0: ସେଠି ତ ତାଙ୍କୁ ସବୁ ପଢା ହେଉଛି, ତା ଛଡ଼ା ଆମେ ମାନେ ବି ଆମର ବି କେତେ ପିଲାମାନେ ଯାଇକି ତାଙ୍କୁ ସବୁ ପଢାପଢି କରୁଛନ୍ତି, କେତେ ଜଣ ଅଛନ୍ତି ୟୁଥ ପିଲା, ସେମାନେ ଯାଇକି ତାଙ୍କୁ ସବୁ ପଢାନ୍ତି।
1: ସେମାନଙ୍କର ଯୋଉ ପାଠ୍ୟ ଉପକରଣ ସବୁ
0: ଆମେ ମଝିରେ ମଝିରେ ଦଉ ତାଙ୍କୁ ସବୁ, ସେମାନଙ୍କର ତ ଦିଅନ୍ତି, ଏବେ ତ ସରକାର ସବୁ ଦଉଛି, କିନ୍ତୁ ଆମେ ବି ମଝିରେ ମଝିରେ ତାଙ୍କୁ ନେଇକି ଖାତା ପେନସିଲ ରବର ଯାହା ଦରକାର ତାଙ୍କର ଯୋଉଟା, ସେମାନଙ୍କୁ ପଚାରିବୁ କ'ଣ ଦରକାର, କହିବେ ସ୍କୁଲ ବ୍ୟାଗ ଦରକାର, କି ଆମର ଜୋତା ଦରକାର, କି ପ୍ୟାଣ୍ଟ ସାର୍ଟ ଦରକାର, ଆମେ ସେଇ ଅନୁସାରେ ଦଉ ତାଙ୍କୁ କିଣିକି, ପଚାରି ଦଉ କ'ଣ କ'ଣ ଦରକାର, କେତେ ପିଲା, ସେ ଅନୁସାରେ ଆମେ ଦଉ। ଏଥିପାଇଁ ଆମକୁ ବି କେତେ ଜଣ ସାହାଯ୍ୟ କରନ୍ତି।
1: ଆଚ୍ଛା,
0: ଧର ମୋର ଜନ୍ମଦିନ ଅଛି, କି ମୋ ଝିଅର କି ମୋ ପୁଅର ଜନ୍ମଦିନ ଅଛି, ଆମେ ଜନ୍ମଦିନଟା ତାଙ୍କ ସାଙ୍ଗରେ କଟାଉ, ଆମେ ସେଇଠି କେକ୍ ନେଇକି ଯାଉ, ତାଙ୍କ ସାଙ୍ଗରେ କେକ୍ଟା କାଟୁ, ସେମାନେ କାଟନ୍ତି, ସେମାନେ ସବୁ କେକ୍ କାଟିବେ, ତାଙ୍କ ସାଙ୍ଗରେ ମିଶିକି କେକ୍ଟା କାଟିବେ, ଆମେ କହୁନୁ ଯେ ଜନ୍ମଦିନ ବୋଲି, ଆମକୁ ଖୁସି ତମ ସାଙ୍ଗରେ ଖୁସିରେ କଟେଇବାକୁ ଆସିଛୁ।
1: ଆଜ୍ଞା,
0: ଆଉ ତାଙ୍କୁ ବି କହିଥାଉ ଆଜି ଏଇଆ ଏହା ରୋଷେଇ କରିବ, ଆମେ ସବୁ ପଇସା ଦେଇଦେବୁ, ଯାହା ରୋଷେଇଟା ହେଇଥିବ କହିଦେଇଥାଉ, ସେଇ ଅନୁସାରେ ଆମେ ପଇସାଟା ଦେଇଦେବୁ, ତୁମେ ରୋଷେଇ କରିବ, ତାଙ୍କ ସାଙ୍ଗରେ ମିଶିକି ଖାଇବୁ, ଆଉ ତାଙ୍କ ପାଇଁ ସବୁ ନେଇକି ଯାଇଥାଉ, ଯାହା ଗିଫ୍ଟ ବି ପେନସିଲ ରବର କି ବହି ଖାତା ଏମିତି ସବୁ ନେଇଥିବୁ ତାଙ୍କୁ ସବୁ ଦେବୁ। ଏମିତିକି ଧର ମୋ ଶ୍ରାଦ୍ଧ ଅଛି, ଶାଶୁଶ୍ୱର କି ବାପା ମାଆଙ୍କର କାହାର ଅଛି, ସେଇଥିରେ ବି ଆମେ ସେଠି ଯାଇକି ପଇସାଟା ଦେଇକି ସେଇଠି ତାଙ୍କ ସାଙ୍ଗରେ କଟେଇକି ଆସୁଛୁ। ତା ଛଡ଼ା ମୋର ସବୁଠୁ ହେଲା ପ୍ରିୟ ସେବା ହେଲା ଶ୍ମଶାନ ସେବା।
1: ଆଜ୍ଞା,
0: ମୁଁ ଦେଖେ କେତେ ଗୁଡ଼ିଏ ଶ୍ମଶାନକୁ ମୁଁ ଯାଏ ସେବା କରିବାକୁ, ମୋ ସାଙ୍ଗରେ ବି ଆଉ କେତେ ଜଣ ମୋର ଅଛନ୍ତି ସାଙ୍ଗସାଥି, ଆଉ ଆମେ ଯାଉ।
1: ଯୋଉମାନଙ୍କର କେହି ନାହାନ୍ତି ସେମାନଙ୍କର କେମିତି,
0: ସେମାନଙ୍କର ଯଦି ପହଞ୍ଚିଲା, ସେ ଯୋଉ ଅଛି ଆମର ସେଠି ଜଣେ ଯୋଉମାନେ ଅଛନ୍ତି ଶବଦାହ କରିବାକୁ ସେମାନେ ଅଛନ୍ତି, ଗୋଟେ ଫ୍ୟାମିଲି ରଞ୍ଜନା ତାଙ୍କ ଲେଡ଼ି ଜଣେ ଅଛନ୍ତି, ସିଏ ବି ନିଜେ ଦାହ କରନ୍ତି, ସିଏ ସେଠୁ ମୋତେ ଫୋନ୍ କରିବେ, ଅପା ଏମିତି ଯେଉଁଟା କେତେ ଆସିଛି କ'ଣ କରିବା, ମୁଁ କହିଲି ତ ସବୁ କରୁନୁ, ମୁଁ ଦେଇଦେବି ସବୁ ଜିନିଷ ଦେଇଦେବି, ତୁ କର, ସେ କରିବୁ, ସେ ପହଞ୍ଚିବୁ, ଆମେ ତା ସାରା ବି ମିଶିଦେବୁ, ଆମେ ମିଶି ଦେଇକି ଆମେ ବି ତା ସାରା ମିଶିକି ସବଦାହ କରିଦେବୁ।
1: ଆଚ୍ଛା, ଜଣେ ମହିଳାଙ୍କ ପକ୍ଷେ ବା ଜଣେ ଝିଅ ପକ୍ଷେ ଏଇ ଯେଉଁ ଶବଦାହ କରିବା, ଏଇ ଯେଉଁ ଆପଣ କହିଲେ ଶ୍ମଶାନ ସେବା କରିବା, ବହୁତ କଷ୍ଟକର ବେପାର, କେମିତି କରିପାରନ୍ତି ମନକୁ ଦମ୍ଭ ଧରି?
0: ଶୁଣ, ମନ ଯଦି ଷ୍ଟ୍ରଙ୍ଗ ଥିବ, ଦମ୍ଭ ଥିବ, ସବୁକିଛି ସମ୍ଭବ ହେଇପାରିବ, ସେ ମହିଳା ହଉ ପୁରୁଷ ହଉ ସବୁ ସମାନ। ଯଦି ଜଣେ ପୁରୁଷ କରିପାରୁଛି, ଜଣେ ମହିଳା କାହିଁ ନ କରିପାରିବ, କହୁନାହାନ୍ତି? ଗୋଟେ କଥା କହୁଛି, ମୋ କରୋନା ସମୟରେ ମୋ ଶ୍ୱଶୁର ଚାଲିଗଲେ, ସେତେବେଳେ ମୋର ହୋଲ୍ ଫ୍ୟାମିଲି ସମସ୍ତଙ୍କୁ କରୋନା ହେଇଗଲା, କିଏ ଯିବ ଶ୍ୱଶୁରଙ୍କ ଶବଦାହ କରିବାକୁ? ମୋ ହଜବେଣ୍ଡ ପଚାରିଲେ ତମେ ଯିବ, ମୁଁ କହିଲି ମୁଁ ଯିବି, କ'ଣ ଅସୁବିଧା, ମୁଁ ନିଜେ ଯିବି। ହସ୍ପିଟାଲରୁ ଗଲି, ସବୁ କାମ ସାରିଲି, ମୁଁ ଡ୍ରାଇଭରଟି ସାଙ୍ଗରେ ମୁଁ ଏକୁଟିଆ ଗଲି। ସେତେବେଳେ କରୋନାରେ ପ୍ରଥମ ଥର କରୋନା, ବହୁତ ଲୋକ ମରୁଥାନ୍ତି, ଆଉ ସତ୍ୟନଗର ଶ୍ମଶାନ ଭିତରେ ଡେଡ଼ବଡ଼ି ଭର୍ତ୍ତି, ଚାରିଆଡ଼େ ଧୂଆଁ, ସବୁ କାଠ ଫୁଲ ଚନ୍ଦନ ସବୁ ବିକ୍ରି ହେଉଥିଲା। ମୁଁ ଗଲି ସିଧା ଯାଇକି ସବୁ ମୋର ଯାହା ଫର୍ମାଲିଟି ତାଙ୍କର ପୂରଣ କରିବା କଥା କଲି, ପଚାରିଲେ ତମେ ତାଙ୍କର କ'ଣ ହବ, ମୁଁ କହିଲି ତାଙ୍କ ବୋହୂ ହେବି, ଆପଣ କରିବେ, ମୁଁ କହିଲି ହଁ କରିବି, ପୁରା ସବ ତାଙ୍କ ମୁଖାଗ୍ନି ଦେଲି, ଶବଦାହ କଲି, ଅସ୍ଥି ଶୀତଳ କଲି, ଘରକୁ ଧରିକି ଆସିଲି। ସେ ପର୍ଯ୍ୟନ୍ତ ମୁଁ ପୁରା ଥାଏ ଦମ୍ଭ, କିଛି ମୋତେ ଲାଗୁନଥାଏ ମୁଁ ଏଇଟା କରିବି।

0: ଦେଖୁଥାଏ, ବହୁତ ଡେଡ଼ ବଡ଼ି ଦେଖୁଥାଏ, ସବୁ ଇଏ କରୁଥାଏ, ସବୁ କରୁଥାଏ, ଅନ୍ୟମାନଙ୍କୁ ବି ଦେଖୁଥାଏ। ଏମିତିକି 20-25ଟା ଲେଖା ପୋଡ଼ା ହେଉଥାଏ, ତା ମଝିରେ ମୁଁ ଛିଡ଼ା ହେଇଥାଏ। ମୋତେ କିଛି ଲାଗୁନଥିଲା। ଯେତେବେଳେ ମୋ ଶ୍ୱଶୁରଙ୍କର ଯେଉଁ ଅସ୍ଥିକି ବିତଳ କରିକି ଧରିକି ଆସିଲି ଘରକୁ, ମୁଁ ଯେତେବେଳେ ଘରେ ପହଞ୍ଚିକି ତାଙ୍କୁ ବାଲକୋନିରେ ରଖିଲି, ସେତେବେଳେ ହିଁ ମୋତେ କାନ୍ଦ ଲାଗିଲା, ନହେଲେ ମୁଁ କାନ୍ଦିନଥିଲି।
1: ଏମିତି ଆପଣ ବିଭିନ୍ନ ସମାଜ ସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି। ଆଜ୍ଞା,
0: ଏବେ ମୁଁ ଅଛି ଆମର ଯେଉଁ ଓଡ଼ିଶା ସମାଜସେବୀ ସଂଗଠନ ଗୋଟେ ଅଛି, ସେଥିରେ ବି ମୁଁ ଗୋଟିଏ ମେମ୍ବର ଅଛି। ସେଥିରେ ବି ବିଭିନ୍ନ ସେବା ସବୁ କରାହେଉଛି, ମୁଁ ସେଥିରେ କରୁଛି। ତା ଛଡ଼ା ରାଜଧାନୀ ସଂଗ୍ରାମୀ ସେବା ସଂଘ ଗୋଟେ ଅଛି, ସେଥିରେ ମୁଁ ଅଛି ଉପସଭାପତି।
1: ଆଚ୍ଛା,
0: ସେଥିରେ ଆମେ ସବୁ କ୍ୟାନ୍ସର ପେସେଣ୍ଟ ମାନଙ୍କ ପାଇଁ କାମ କରୁଛୁ। ଯେଉଁ ଲୋକଟିର କେହି ନାହାନ୍ତି ସେମିତିଆ କ୍ୟାନ୍ସର ପେସେଣ୍ଟ, ଯେଉଁଠି ଆମେ ତାଙ୍କୁ ସବୁ ଖୋଜୁଛୁ, ସେମାନେ ବି ଜାଣିଗଲେନି, ସେମାନେ ଆମକୁ ଫୋନ୍ କରୁଛନ୍ତି, ଆମେ ସେମାନଙ୍କ ପାଇଁ କାମ କରୁଛୁ। କାମ କଲେ କ'ଣ କରୁଛୁ, ସେମାନଙ୍କ ପାଇଁ ଆମେ ସବୁ ଗୋଟେ କରିଛୁ, ସମାଜ ମଙ୍ଗଳ ହୁଣ୍ଡି କରୁଛୁ। ଆଗରୁ ଯେଉଁ ପ୍ରଥାଟା ଆମର ଥିଲା, ବହୁତ ଆମ ପୂର୍ବପୁରୁଷମାନେ ଏଇ ପ୍ରଥାଟା ରଖିଥିଲେ, ହୁଣ୍ଡି ଦାନ କରୁଥିଲେ ସବୁ।
1: ଆଜ୍ଞା,
0: ଆମେ ସେ ହୁଣ୍ଡି କରିଛୁ, ସମସ୍ତେ ଘରେ ବି ଗୋଟେ ଗୋଟେ ହୁଣ୍ଡି ରଖିଛୁ ଆମେ ସବୁ ମେମ୍ବର ମାନେ, ପଇସା ସେଇଠି ଗଳଉଛୁ। ସଞ୍ଚୟ କରୁଛୁ ନିଜ ଯାହାର, ମୁଁ ବାଜେ ଖର୍ଚ୍ଚ କରିବିନି, ମୁଁ ପାର୍ଲର ଯିବିନି, କି ମୁଁ ପାର୍ଲର ଯାଇକି କାହିଁକି ଏଇନାକେ 5,000-10,000 ସାରିବି, ସେଇ ପଇସାଟା ମୋର ଏଇଠି ଥାଉ।
1: ଆଚ୍ଛା,
0: ସେଥିରେ ତ ଜଣେ ଉପକାର ହବ ନା, ଗୋଟେ ରୋଗୀଟିଏ ଉପକୃତ ପାଇବ। ମୁଁ କ'ଣ କରେ, ସେଇ ପଇସାଟା ମୁଁ ରଖେ, ଅନ୍ୟମାନେ ବି ଆମର ସମସ୍ତେ ରଖନ୍ତି। ତାଛଡ଼ା ଆମେ ଏମିତି ହୁଣ୍ଡିଟାକୁ ନେଇକି ଆମେ ବେଳେବେଳେ ଗୋଟେ ଗୋଟେ ଜାଗାରେ ଏମିତି ବୁଲୁ, ସେ ଲୋକମାନେ ବି ଦିଅନ୍ତି, ସେଥିରେ ଗଳାନ୍ତି, ସେଇ ପଇସାଟା ଆମେ ରଖୁ। ଯେତେବେଳେ ହୁଣ୍ଡିଟା ସମ୍ପୂର୍ଣ୍ଣ ଫୁଲ୍ ହେଇଯାଏ, ଆମେ ଗୋଟେ ଗୋଟେ କରୁ, ଉତ୍ସବ ଭଳିଆ ଗୋଟେ କରୁ ଏକାଠି ହେଇକି ସମସ୍ତେ, ସେଠି ଡାକୁ ଆମର ଗେଷ୍ଟମାନଙ୍କୁ ଡାକୁ, ସେଇ କ୍ୟାନ୍ସର ପେସେଣ୍ଟ ଯାହାକୁ ଆମେ ଠିକ୍ କରିଥିବୁ ତାକୁ ଡାକିବୁ, ତାରି ହୁଣ୍ଡିଟି ଭଙ୍ଗା ହେବ ସମସ୍ତଙ୍କ ସମ୍ମୁଖରେ, ଯାହା ଟଙ୍କା ବାହାରିବ ସେଇଠି ବି ସମସ୍ତେ ବି, ଯେଉଁ ଫଙ୍କସନ୍ ଚାଲିଥିବ ଆମେ ହୁଣ୍ଡିଟା ବୁଲେଇ ଆଣିଲେ କିଛି ବି ଟଙ୍କା ହେବ।
1: ଆଚ୍ଛା,
0: ସେଇ ଟଙ୍କାଟା ଯେତେବେଳେ ହେଇଯିବ, ହୁଣ୍ଡିରୁ ଯେଉଁ ଅର୍ଥ ବାହାରିବ ସମସ୍ତଙ୍କର ଗଣିକି ତାକୁ ଦେବୁ, ପ୍ରତି ମାସ
1: ଜଣେ ଜଣେ କ୍ୟାନ୍ସର ପେସେଣ୍ଟକୁ ଦେଇଥାନ୍ତୁ।
0: ଏମିତି କେତେ ଓଡ଼ିଆ ଆମେ ରଖିଛୁ। ଆଉ ଗୋଟେ କ୍ୟାନ୍ସର ପେସେଣ୍ଟ ନର୍ସିଂହୋମ୍ରେ ଆମେ ରଖିଛୁ, ତାକୁ ବାପା ଝିଅ ଦୁଇ ଜଣ, ସେ ଦୃଷ୍ଟିହୀନ ବ୍ୟକ୍ତି ଜଣେ, ସିଏ ଝିଅଟିଏ, ବଡ଼ ଝିଅଟିଏ, ତାଙ୍କୁ ସେମିତି ଆମେ କେତେ ଜଣ ଭାଇ ଭଉଣୀ ମିଶିକି କଲେକ୍ସନ୍ କରିକି ଆମେ ତାଙ୍କୁ ପଇସାଟି ଦେଉଛୁ। ଘରକୁ ଛୋଟିଆ ରୁମ୍ଟେ ଘରଟେ ନେଇଛୁ, ତାକୁ ସେଠି ରଖିଛୁ, ଗ୍ୟାସ୍ ଚୁଲ୍ଟେ ଦେଇଛୁ, ଗ୍ରୋସରୀ ମାସକୁ ଦେଉଛୁ। କିନ୍ତୁ ଡକ୍ଟରମାନେ ଆମକୁ ବହୁତ ହେଲ୍ପ କରୁଛନ୍ତି,
1: ତାଙ୍କ ପାଇଁ ତ ଅନେକ ଅର୍ଥ
0: ଖର୍ଚ୍ଚ ହେଉଛି, ଆମେ କେବଳ ଏଇ ଖର୍ଚ୍ଚଟି ଦେଉଛୁ, କିନ୍ତୁ ମେଡିସିନ୍ଟି ଦେଉଛୁ, କିନ୍ତୁ ଡକ୍ଟରମାନେ ବିନା ପଇସାରେ ତାଙ୍କର ସବୁ ଖର୍ଚ୍ଚ କରୁଛନ୍ତି। ଆମେ ସେମିତି ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିଛୁ, ଡକ୍ଟରମାନେ ବହୁତ ସାହାଯ୍ୟ କରୁଛନ୍ତି, ତାଙ୍କର କେମୋ ପଇସା, କେମୋରେ ଯାହା ଖର୍ଚ୍ଚ ହେବ ସେମାନେ ସବୁ କରୁଛନ୍ତି, ଆମେ କେବଳ ତାଙ୍କର ଖାଇବା ପିଇବା ରହିବା ବ୍ୟବସ୍ଥା କରିଦେଉଛୁ।
1: ଏଇ ଯେଉଁ ଆପଣ କହିଲେ ଯେ କ୍ୟାନ୍ସର ପେସେଣ୍ଟଙ୍କର ସେବା କରୁଛନ୍ତି, ସେମାନେ କେଉଁ ଅବସ୍ଥାରେ ଆସିଥାନ୍ତି?
0: ମାନେ ସେମାନେ ଆସନ୍ତିନି, ସେମାନେ ସବୁ ଖୁବ୍ ଫୋନ୍ କରନ୍ତି ଆମକୁ, ଆମ କେତେଜଣଙ୍କ ନମ୍ବର ସବୁ ରଖିଛନ୍ତି, ଫୋନ୍ କରନ୍ତି, ଏମିତି ଏମିତି ଗରିବ ଲୋକଟି ଅଛି, କ୍ୟାନ୍ସର ହେଇଯାଇଛି, ସେ ଦେଇପାରୁନି କି ଟ୍ରିଟମେଣ୍ଟ ହେଇପାରୁନି, ତେଣୁ ଆମେ ସେମିତି ଲୋକଟିଏ ବାଛୁ, ତାଙ୍କୁ ଆମେ ସେମିତି ଲୋକଙ୍କୁ ଆମେ ସବୁ ଦେଇଥାଉ।
1: ଏଇସବୁ ସେବାରେ ଆପଣ ନିୟୋଜିତ ଅଛନ୍ତି?
0: ଆଜ୍ଞା।
1: ଆପଣ ଏଇ ଯେଉଁ ସମାଜ ସେବା ଛଡ଼ା ଆଉ କ'ଣ କରନ୍ତି?
0: ବିଭିନ୍ନ ଜାଗା ସବୁ ଯାଉ, ଯେଉଁଠି ଧର ଏଇ ସମାଜସେବା ଭିତରେ ଆମେ ସ୍ୱଚ୍ଛତାଟାକୁ ହିଁ ବେଶୀ ଦେଖୁ,
1: ବେଶୀ ଗୁରୁତ୍ୱ
0: ଦେଇଥାଉ।
1: କ'ଣ କରନ୍ତି ଏଥିପାଇଁ?
0: ଏଥିପାଇଁ ଆମେ ସବୁ ବିଭିନ୍ନ ଜାଗା ସବୁ ଆମେ ସବୁ ବାଛିଥାଉ। ଆମେ ଯାଉ ସବୁ, ଆଜି ହେଲା ଗଲେ ଚଲା ହସ୍ପିଟାଲ ସେବା କରିବା, ହସ୍ପିଟାଲ ଚାରିପଟ ଯାକ ସଫାସଫି କରିବୁ, ଯାହା ଅସନା ହେଇଥିବ ଯେଉଁଠି କ'ଣ ପଡ଼ିଥିବ ପୁରା ସେ ହସ୍ପିଟାଲଟାକୁ ସଫା କରିବୁ। ବିଭିନ୍ନ ହସ୍ପିଟାଲ ଅଛି ସବୁ, ବିଭିନ୍ନ ଆଡ଼େ ଯାଉ, ମନ୍ଦିର ଯାଉ ସେବା କରିବାକୁ,
1: ସ୍ୱଚ୍ଛ
0: ପରିଷ୍କାର କରିବାକୁ, ସ୍କୁଲ ବ୍ଲାଇଣ୍ଡ ସ୍କୁଲ ଅନ୍ଧମୁଖ ଗଧିର ସ୍କୁଲ ଯାଉ ପରିଷ୍କାର କରିବାକୁ, ଓଲ୍ଡ ଏଜ୍ ହୋମ୍ ଯାଉ, ତାଙ୍କୁ ସବୁ ତାଙ୍କର ସବୁ ସଫାସଫି କରୁ, ତାଙ୍କର ସେ ଯେଉଁ ଚାଲି ଯିବୁ ତାଙ୍କ ପାଖରେ ରହିବୁ, ତାଙ୍କର ଘର ସବୁ ସଫା କରିବୁ, ତାଙ୍କର ବାଥରୁମ୍ ବାଥରୁମ୍ ସବୁ ସଫା କରିବୁ, ତାଙ୍କ ଲୁଗାପଟା ସଫା କରିବୁ, ତାଙ୍କର ଯେତିକି ପରିଷ୍କାର ପରିଚ୍ଛନ୍ନଟା, ତା କାହାର ନଖ ବଢ଼ି ଯାଇଥିବ ନଖ କାଟିବୁ, ତାର ଚୁଟି ବି କାଟିଦେବୁ। ଆଉ ତା ଛଡ଼ା ଯେତେବେଳେ ଯାଉ ଆମେ ଗୋଟେ ଅନାଥ ଆଶ୍ରମକୁ ଯାଉ, ଛୋଟ ପିଲାଗୁଡ଼ା ବାଥରୁମ୍ ତାଙ୍କର ଥାଏ, ବାଥରୁମ୍ଟା ଭାରି ଅସନା କରିଥାନ୍ତି, ବାଥରୁମ୍ ଯିବୁ ବ୍ଲିଚିଂ ପକେଇ ସଫା କରିବୁ, ପିଲାମାନଙ୍କର ସାର୍ଟ ପ୍ୟାଣ୍ଟ ସଫା କରିବୁ, ତାଙ୍କ ବୋତାମ ବୋତାମ ଲଗେଇଦେବୁ ଛେଡ଼ି ଯାଇଥିବ, ତାପରେ ପିଲାମାନଙ୍କର ଯେଉଁ ତା ଇଏ ସବୁ ରେଡି କରି ରଖିବୁ, ତାଙ୍କ ବହିପତ୍ର ସବୁ ଛିଡ଼ା ଛିଡ଼ି ହେଇଥାଏ ତାକୁ ସବୁ ସଜାଡ଼ିବୁ, ଏଇ କାମ ଗୁଡ଼ା କରୁ ସବୁ ଆମେ।
1: ଆଚ୍ଛା, ଆପଣ ତ ଏତେ ଗୁଡ଼ିଏ ସମାଜସେବା କରୁଛନ୍ତି, ତେବେ ଏଇ ଯେଉଁ ସମାଜସେବା କରିବାରେ ଆପଣଙ୍କୁ କେତେ ଆତ୍ମସନ୍ତୋଷ ମିଳେ?
0: ଏଇ ସମାଜସେବା ମାନେ ସେବା ବହୁତ ଭଲ ଲାଗେ, ସେବାଟା ଯେଉଁଦିନ ସେବା ନଥିବ ମୋତେ ସେଦିନ ମାନେ ଏତେ ବ୍ୟସ୍ତ ଲାଗିବ, ମୁଁ କିନ୍ତୁ ଘରେ କାହିଁକି ରହିଛି, ମୋତେ ବହୁତ ବ୍ୟସ୍ତ, କାହାକୁ ଗୋଟେ ଫୋନ୍ କରିବି, ଆଜି ଚାଲୁନୁ ଏଠିକି ଯିବା, ଚାଲୁ ସେଠିକି ଯିବା, କିଛି କାମ କରିଦେଇ ପଳେଇ ଆସିବା, କିଛି ନହେଲେ ତ ଚାଲ ଯିବା ସତ୍ୟନଗର ଟିକେ ବୁଲି ଯାଇଯିବା, ତା ଭିତରେ
1: ପ୍ରେରଣା କାହାଠୁ ପାଇଥିଲି?

0: ଏଇ ପ୍ରେରଣାଟା ପ୍ରଥମେ ମୁଁ ମୋ ବାପାଙ୍କଠୁ ପାଇଥିଲି। ମୁଁ ଯେତେବେଳେ ଛୋଟ ଥିଲି ପୁରା କ୍ଲାସ 2-3ରେ ପଢ଼ୁଥିଲି ସେତେବେଳେ ମୋ ବାପା କ'ଣ କରନ୍ତି, ତାଙ୍କ ସାଙ୍ଗରେ ମୋତେ ନେଇକି ଯାଆନ୍ତି ସ୍କୁଲକୁ। ମୋ ବାପା ଯିଏ ବି ଜଣେ ସମାଜସେବୀ ଥିଲେ, ଆମ ଗାଁରେ ସବୁ ସ୍କୁଲ କଲେଜ ଆଉ ଡାକ୍ତରଖାନା ଆଉ ଆମର ପାଣି ଡ୍ୟାମ୍, ପାଣି ଲୋନ୍ ନଥିଲା ସେଠି, ଲୋକମାନେ ଭାରି ହଇରାଣ ହେଉଥିଲେ, ପାଣି ବ୍ୟବସ୍ଥା କରିଥିଲେ ଆଉ କଲେଜ କରିଥିଲେ ମୋ ଜେଜେବାପାଙ୍କ ନାଁରେ। ସେ ସବୁ କରିଛନ୍ତି, ବହୁତ ଗୁଡ଼ିଏ ସେବା କରିଛନ୍ତି। 35 ବର୍ଷ ସରପଞ୍ଚ ଥିଲେ, ତାଙ୍କଠୁ ଉତ୍ତମ ନେଇଯାଆନ୍ତି ମୋତେ, ସେ ସବୁ କାମ ବତାନ୍ତି। ସିଏ ଯାହା କରୁଥିବେ ମୋତେ କହିବେ, ସ୍କୁଲ ଘର ଗୋଟେ ମାଟି ଘର ସେତେବେଳେ ଚାଳ ଘର, ମୋତେ କହିବେ, ମୋତେ ମୋ ସାଙ୍ଗମାନଙ୍କୁ କହିବେ, ଯା ଗୋବର ଗୋଟେଇକି ଆଣିବ, ଆମେ ଯିବୁ ସବୁ ବୁଲି ବୁଲି ଗୋବର ଗୋଟେଇବୁ, ଆଣିବେ ସେ ପାଣି ଆଣିବେ, ଆମକୁ ବତେଇବେ, ଆମେ ସବୁ ଲିପିବୁ ସେ ଘର ଗୁଡ଼ା।
1: ଆଚ୍ଛା,
0: ଏବେ ମୁଁ ଯେତେବେଳେ ଯେଉଁଦିନ ପାଇଲି ସିଏଙ୍କଠୁ ସ୍ୱଚ୍ଛତା ଉପରେ ପାଇଲି, ଆୱାର୍ଡ ପାଇଲି, ହେଲା ଖୁସି ଲାଗିଲା। ମୋ ବାପା ଯେ ଥାନ୍ତେ ଆଜି ବହୁତ ତାଳି ମାରିଥାନ୍ତେ।
1: ଆଚ୍ଛା, ଏଇ ଯୋଉ ପୁରସ୍କାର ଆପଣ କେବେ ପାଇଥିଲେ?
0: ଏ ଯୋଉ ଓଡ଼ିଆ ପକ୍ଷ ଯୋଉ ଆମର ଚାଲିଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ପାଖରୁ, ମୁଁ ସ୍ୱଚ୍ଛତା ପାଇଁ ଆୱାର୍ଡ ପାଇଥିଲି, ପୁରସ୍କୃତ ହେଇଥିଲି।
1: ତାମାନେ ଆପଣ ଆପଣଙ୍କ ବାପାଙ୍କର ଠୁ ପ୍ରେରଣା ପାଇ ସମାଜ ସେବାରେ ଆଗେଇ ଚାଲିଛନ୍ତି। ତେବେ ଆଗକୁ ଆପଣଙ୍କର ଆଉ କଣ ଯୋଜନା ସବୁ ରହିଛି?
0: ମୁଁ ବେଶୀ ଦେଖିବି ସ୍ୱଚ୍ଛତା ଉପରେ ସବୁ କହିବି ସମସ୍ତଙ୍କୁ। ସ୍ୱଚ୍ଛତା ହିଁ ସେବା। ସ୍ୱଚ୍ଛତା ମାନବ ସଭ୍ୟତାର ଏକ ଅଭିନ୍ନ ଅଙ୍ଗ, ଏହା ଏକ ଅଭ୍ୟାସ ନୁହଁ, ବରଂ ଏହା ଏକ ସଂସ୍କାର। ସ୍ୱଚ୍ଛତା ଦ୍ୱାରା ହିଁ ଶରୀର ଓ ମନ ଉଭୟ ସୁସ୍ଥ ରୁହେ। ଯଦି ସ୍ୱଚ୍ଛତା ରହିବ ତାହେଲେ ସବୁ ସୁସ୍ଥ ରହିବେ। ଯଦି ମୁଁ ସୁସ୍ଥ ରହିବି, ମୁଁ ସେଇଥିପାଇଁ ଦେଖେ, ମୁଁ ଯଦି ସୁସ୍ଥ ରହିବି ମୁଁ ତାହେଲେ କାମ କରିପାରିବି ଲୋକଙ୍କର। ତେଣୁ ମୁଁ ଯେତେଦିନ ପର୍ଯ୍ୟନ୍ତ ଶକ୍ତି ଥିବ ଏମିତି ସେବା କରୁଥିବି।
1: ଆଚ୍ଛା, ତେବେ ଆପଣ ଘର ପରିବାର ଚଳାଇବା ସହିତ ଏତେ ଗୁଡ଼ିଏ କାମ କେମିତି କରିପାରୁଛନ୍ତି, କେମିତି ସମ୍ଭବ ହେଇପାରୁଛି?
0: ଏଇଟା ସେଇ ପ୍ରଭୁଙ୍କ ଇଚ୍ଛା ସବୁ। ମୁଁ ଆଗରୁ ପାରୁଥିଲି, ମୁଁ ଯେତେବେଳେ ପ୍ରଥମେ ଏସବୁ କରୁନଥିଲି, ଜଣେ ଛୋଟ ଭାଇଟେ ମୋର ହବ, ସେ ମୋତେ କହିଲା, ଥରେ ଆସ ହସ୍ପିଟାଲ ବୁଲିକି ଯିବ। ମୁଁ ଗଲି ହସ୍ପିଟାଲ, ଯେତେବେଳେ ଯାଇ ପହଞ୍ଚିଲି ସେଇ ଅନ୍ନୋନ୍ ପେସେଣ୍ଟ ଯେଉଁ ରହୁଛନ୍ତି ସେ ୱାର୍ଡଟାରେ, ତାଙ୍କ ଅବସ୍ଥା ଦେଖିକି ମୁଁ ସେଇଠି ମନେ ମନେ ପ୍ରମିସ୍ କଲି। ମୁଁ କହିଲି, ଜୀବନଟା କ'ଣ, ମୁଁ ନିଶ୍ଚୟ ଆସିକି ଏମାନଙ୍କ କାମ କରିବି। ସେଇଠୁ ପ୍ରମିସ୍ କରିକି ଆସିଲି। ତା'ପର ଦିନଠୁ ମୁଁ କହିଲି, ମୋତେ ତମ ଗ୍ରୁପରେ ମିଶାଅ, ମୁଁ ହେଉଛି ଏଇ କାମ କରିବି। ତା'ପରଠୁ ମୋର
1: ପଛକୁ
0: ମୁଁ ଫେରିନି, ସେଇଦିନଠୁ ମୁଁ କାମ କରି ଚାଲିଲି। ୱିଦାଉଟ୍ ସେବା ବଞ୍ଚି ହେବନି। ମୋର ସବୁଦିନ ଅଭ୍ୟାସ 4:30 ଉଠିବି, ଉଠିକି ଯୋଗ କ୍ଲାସ ଯିବି, କାମ ଦାମ ଟିକେ ଚା ଟା କରିଦେବି ଏମାନଙ୍କ ପାଇଁ, ଚା ଟା କରିକି ଥୋଇ ଦେଇକି ମୁଁ ଯୋଗ କ୍ଲାସ ଯିବି। ଯୋଗ କ୍ଲାସରୁ ଫେରିବି, ଯିବି କ୍ୟାପିଟାଲ ହସ୍ପିଟାଲ, ତାଙ୍କ କାମ ସାରିବି, ତାଙ୍କ କାମ ସାରିକି ଘରକୁ ଫେରିବି। ଘରକୁ ଫେରିକି ଫଟାଫଟ ପରିଷ୍କାର ହେଇକି ଏମାନଙ୍କ ପାଇଁ ଜଳଖିଆ କରିବି, ଦୁଇ ଜଣଙ୍କ ପାଇଁ, ଦୁଇ ଜଣ ଯାକ ଖାଇବେ ନେଇକି ଯିବେ। ତାପରେ ମୁଁ ତାପରେ ଯାଇକି ମୁଁ ଠାକୁର ପୂଜା କରେ।
1: ଆପଣ କହିଲେ ଯେ ଯୋଗ ପ୍ରାଣାୟାମ କରନ୍ତି,
0: ଆଜ୍ଞା,
1: ଏଇ ଯୋଉ ଜୀବନରେ ଯୋଗ ପ୍ରାଣାୟାମ କରିବା କେତେ ଜରୁରୀ?
0: ଏଇଟା ନିହାତି ଜରୁରୀ, ମଣିଷ ସୁସ୍ଥ ରହିବାର ଏଇଟା ଗୋଟେ ମୂଳ ମନ୍ତ୍ର, ତେଣୁ ଯୋଗଟା କରିବା ନିହାତି ଦରକାର। ମୁଁ ନିଜେ ଚାଲିପାରୁନଥିଲି, ମୋ ଆଣ୍ଠୁ ବି ପେନ୍ ହେଉଥିଲା, ମୁଁ ଯୋଗ କରିବା ଦ୍ୱାରା ମୋ ଆଣ୍ଠୁ ଏଇନା ଭଲ, ପୁରା ଭଲ ଲାଗୁଛି। ମୁଁ ଯୋଗ କରିପାରୁଛି, ମୁଁ ସୂର୍ଯ୍ୟ ନମସ୍କାର କରିପାରୁଛି, ମୁଁ ନିଜେ ଚାଲିପାରୁଛି 4 କିଲୋମିଟର, ମାନେ ସକାଳେ ମୁଁ 4 କିଲୋମିଟର ଚାଲିବି, ଆଉ ସବୁ କାମ ମୁଁ କରିପାରୁଛି, ଏପର୍ଯ୍ୟନ୍ତ କିଛି ରୋଗ ହେଇନି। ଆଜିକାଲି ଯେଉଁ ଏତେ ବଡ଼ ବଡ଼ ସବୁ ରୋଗ ହେଉଛି, ଯଦି ସେଥିପାଇଁ ଆମକୁ ଯୋଗ ଏ ପ୍ରାଣାୟାମ ଏଇଟା କରିବା ନିହାତି ଜରୁରୀ। ଏବେ ତ ଭାରତୀୟ ଯୋଗ ସଂସ୍ଥାନ କି ଆମର ଚାରିଆଡ଼େ ସବୁ ଖୋଲିଦେଲେଣି, ଯୋଗ ପ୍ରତି ପାର୍କରେ ଯୋଗ ସେଣ୍ଟର ସବୁ ଖୋଲିଦେଲେଣି, ତେଣୁ ଆମକୁ ସୁବିଧା, ଆମେ କାହିଁକି ନ ନେବା ଏ ସୁବିଧାଟା? ଆମେ ବି ଦେଖୁଛୁ, ଯେତେବେଳେ ସମସ୍ତଙ୍କୁ ଡାକୁଛୁ, ଯିଏ ଯାଉଛନ୍ତି ଆସନ୍ତୁ ଯୋଗ କରିବା, ଯୋଗ କରିବା ସୁସ୍ଥ ରହିବା।
1: ଆଜ୍ଞା, ଭଲ କଥାଟିଏ କହିଲେ ଆମର ଭଉଣୀମାନଙ୍କୁ। ଆପଣ ଏଇ ସମାଜ ସେବା କରିବା ସହିତ ଜଣେ ସୁସାହିତ୍ୟିକା, କ'ଣ ସବୁ ଲେଖାଲେଖି କରିଛନ୍ତି?
0: ମୁଁ ଧର କାମ କରୁଛି ଗୋଟେ ପେସେଣ୍ଟର, ତା ସାରା ଗପିଲି, ତା ବିଷୟ ଜାଣିଲି, ମୁଁ ସେଇ ଉପରେ ଗୋଟେ ଲେଖିଦିଏ, ତାର କଥାଟା ଲେଖିଦିଏ, ଗୋଟେ ଷ୍ଟୋରି ହେଇଯାଏ, ସେଇଟାକୁ ମୁଁ ବିଭିନ୍ନ ମ୍ୟାଗାଜିନ୍ରେ ଦେଇଦିଏ।
1: ଆଚ୍ଛା,
0: ଏମିତି କରେ, ଆଉ ବେଳେବେଳେ ବସିଥିବି ତୋର ବର୍ଷା କି ଶୀତ କ'ଣ ଗୋଟେ ତାରି ଉପରେ ଟିକେ ଲେଖିଦେବି।
1: ଆପଣ କବିତା କିଛି ଲେଖିଛନ୍ତି?
0: ଆଜ୍ଞା,
1: ଆଜି ଆମର ଭଉଣୀମାନଙ୍କୁ ଟିକେ ଶୁଣେଇବେ।
0: ଆଜ୍ଞା ଆଜ୍ଞା, କବିତାର ଶୀର୍ଷକ ହେଲା ମଶାଣୀ। ମଶାଣୀ ବୁଝେ ନା ନିଜର ପର, ତା ବକ୍ଷରେ ଥାଏ ସଭିଙ୍କ ଘର। ମଶାଣୀ ଦେଖେ ନା ଜାତି ଅଜାତି, ଆଦରି ନିଏ ସେ ଦିନ ହେଉ ବା ରାତି। ଏ ଦୁନିଆର ନୀତି ମଶାଣୀ ପାଉଁଶଠୁ ହୀନ, ଜାତି ଜାତି ହୋଇ ସୀମା ଟପି ଯେ ଯାଆନ୍ତି, ଦେଖାନ୍ତି ନିଜର ଅହଙ୍କାର ମାନ। ଏ ଦୁନିଆରେ 2 ଦିନର କୁଣିଆ ହୋଇ ଏତେ ଅହଙ୍କାର କ'ଣ ପାଇଁ? ମଲେ କି ଜାତିକୁ ମୁଣ୍ଡେଇ ନେବ, କିବା ଧନ ତୁମ ସାଙ୍ଗରେ ଯିବ? ବୃଥାରେ ସାରୁଛ ନିଜ ସମ୍ମାନ, ମିଛରେ ଦେଖାଇ ତୁମେ ସଭିମାନ।
1: ଆପଣଙ୍କୁ କେବେ ଅବସର

0: ସମୟ ମିଳୁନି,
1: ସମୟ ମିଳେ, କାରଣ ଯଦି ପ୍ଲାନ ଅନୁସାରେ ସବୁ କରିବ ସମୟ ମିଳିବ, ଆମ ପାଖରେ ବହୁତ ସମୟ ଅଛି, ତାକୁ ଆମେ ଠିକ ବାଟରେ ଲଗେଇ ପାରିଲେ ହେଲା।
0: ଆପଣ କ'ଣ କରନ୍ତି?
1: ମୁଁ ଯେଉଁ ସମୟ ତକ ମୁଁ ଯେତେବେଳେ ମୋ କାମ ସବୁ ସରିଯାଏ କି ଆଜି କିଛି କାମ ନାହିଁ, ମୁଁ ଘର ରୋଷେଇ ନିଜେ ରୋଷେଇ କରେ।
0: କ'ଣ ସବୁ ରୋଷେଇ କରନ୍ତି?
1: ସବୁ ବିଭିନ୍ନ ଯାହା ମାନେ ଆମର ଓଡ଼ିଆ ଘରର ଯାହା ଖାଇବା ମୁଁ କରେ, ସେଇ ସବୁ ରୋଷେଇ ଗୁଡ଼ା କରେ। ବେଳେବେଳେ ଇଚ୍ଛା ହୁଏ ଭଲ ଭଲ ଜିନିଷ କରି, ଭାବିବି ଏଇଟା ଆଜି କଲେ କ'ଣ ହବ, ଏଇଟା କଲେ କେମିତି ହବ, ଏମିତି ସବୁ ବସିକି କରିବି। ଧର ଆମ୍ବ ଟାଇମ୍ ଆସିଲା, ଆମ୍ବ ଜିନିଷ ସବୁ କରିବି, ଭାବିକି କରିବି ଆଜି ଆମ୍ବରେ ଏ ଆଇଟମ୍ କରିବା, କି କୋବି ସମୟରେ ଆସିଲା କୋବି ଟାଇମ୍ରେ କରିବି, ଆଉ ପିଠା ବି କରିବି। ଏମିତିକି ପିଠାଟା କରିବାକୁ ମୋତେ ଭଲ ଲାଗେ।
0: ଆଚ୍ଛା,
1: ବିଭିନ୍ନ ପ୍ରକାର ମାନେ କରେ, ଭାବିବି ଏଇ ପିଠାଟା କରିବି, ଏଇଟା ଯେମିତି ଟିକେ ଅଲଗା ପ୍ରକାର ହବ। ଏମିତି କରିକି ଥରେ ରଜ ଉତ୍ସବ ଚାଲିଥିଲା ଆମର ରବୀନ୍ଦ୍ର ମଣ୍ଡପରେ, ମୁଁ କହିଲି ସେଠି ସେମାନେ କହିଥିଲେ ପିଠା କରିକି ଆଣିବ ମାନେ ହେଲ୍ଦି ପିଠା।
0: ଆଚ୍ଛା,
1: ତାପରେ ମାନେ ଡାଇବେଟିସ୍ ପେସେଣ୍ଟ ମାନେ ଯେମିତି ଖାଇପାରିବେ ସେ ପିଠାଟା ଉପରେ ଥିଲା। କ'ଣ କରି ଭାବିଲି, ବିରି ଦେଲି, ଆଉ ଚାଉଳ ଦେଲେ ଡାଇବେଟିସ୍ ପେସେଣ୍ଟ ଖାଇପାରିବେନି, ତେଣୁ ତା ସାଙ୍ଗରେ ମୁଗ ହରଡ଼ ଡାଲି ମସୁର ଡାଲି ମିଶେଇକି ତାକୁ ସେ ଆଣଟା ତିଆରି କଲି। ସେ ଆଣଟା କଲି ନଡ଼ିଆ ପୁର ନ ଦେଇକି ତା ଜାଗାରେ ଆମର ପରିବା, ବିଭିନ୍ନ ପ୍ରକାର ପରିବା, କୋବି ଫୋବି ସବୁ ପରିବା ମିଶେଇକି କଟାକଟି କରି ତାକୁ ଭାଜିକି ରଖିଲି। ଥାଳିରେ ମାନେ କଡ଼େଇରେ ବସେଇଲି, ଚୁଲାରେ ବସେଇଲି ଡେକ୍ଚି, ତାପରେ କନା ବାନ୍ଧିଲି, ତାପରେ ଗୋଟେ ଥାଳି ଧୋଇଲି ତାକୁ, ସେଟା ଥାଳି ପିଠା, ମୋ ଛୁଆମାନେ ତାକୁ କହିବେ ଥାଳି ପିଠା। ଥାଳି ଉପରେ ଟିକେ ତେଲ ହାତରେ ଘଷି ଦେଇକି ସେ ଆଣଟା ଦେଲି, ମଝିରେ ପୁର ଦେଲି ମାନେ ଯେଉଁ ପରିବା ପୁରଟା ଦେଲି, ତାପରେ ଆଣ ଦେଲି, ତାପରେ ଘୋଡ଼େଇ ଦେଲି, ସେ ସିଝିଗଲା। ସିଝିଗଲା ପରେ ତଳକୁ କାଟିଲି ତାକୁ, ଠିକିରି ସାଇଜ୍ର କାଟିଲି ମାନେ ବର୍ଫି ସାଇଜ୍ର କାଟିଲି ତାକୁ, ସେଇଟାକୁ ନେଇକି ଯାଇଥିଲି ତା ସାଙ୍ଗରେ ମିଠା ପାନ ନେଇକି ଯାଇଥିଲି, ସେଟା ମୁଁ ଫାର୍ଷ୍ଟ ପ୍ରାଇଜ୍ ପାଇଥିଲି।
0: ଆଚ୍ଛା,
1: ରବୀନ୍ଦ୍ର ମଣ୍ଡପରେ
0: ଆପଣ ଏମିତି ବିଭିନ୍ନ ପ୍ରକାର ରୋଷେଇ କରି
1: ସିଜିନ୍ ଟାଇମ୍ରେ ଦେଖିକି କରେ ମୁଁ ସବୁ, ଭାବେ ଏଇଟା ଏମିତି ଭଲ ଲାଗିବ।
0: ମନୋରଞ୍ଜନ ପାଇଁ କ'ଣ କରନ୍ତି?
1: ବେଳେବେଳେ ଛାଲେ ବସିକି ଏକା ଏକା ଗୀତ ଗାଏ, ପୁଣି ଶୁଣେ ଗୀତ ସବୁ, ବିଭିନ୍ନ ଗୀତ ସବୁ ଶୁଣେ, ଭଜନ ଶୁଣେ।
0: ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
1: ମୁଁ ତୃପ୍ତି ଦାସଙ୍କର ଚାହୁଁଛୁ, ତାକୁ ମୋ ଗୀତ ଗୁଡା ମତେ ବହୁତ ଭଲ ଲାଗେ। ସେ ଯୋଉ ଗୀତଟା ବାଲି ଘର ଭାଙ୍ଗି, ସେ ଗୀତଟା ମୋତେ ବହୁତ ପ୍ରିୟ, ବହୁତ।
0: ଆଚ୍ଛା,
1: ମାନେ ଝିଅ ବେଳୁ ବି ମୁଁ ସେଟା ସବୁବେଳେ ଶୁଣେ।
0: ତାହେଲେ ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର ଏଇ ଗୀତଟି।

0: ଆପଣ ଗୀତଟି ତ ଶୁଣିଲେ, ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ ଯେଉଁ ଭଉଣୀମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କୁ କ'ଣ କହିବେ?
1: ମୁଁ ସେ ଭଉଣୀମାନଙ୍କୁ କହିବି, ବହୁତ ସମୟ ମିଳୁଥିବ ଭଉଣୀମାନଙ୍କର, ଆଗ ତ ପ୍ରଥମେ ଘର ସେବା ତ ନିହାତି ଦରକାର, ନିଜ ସୁସ୍ଥ ରହିଲେ ଆମେ ଅନ୍ୟର ସେବା କରିବା, ସେବାର

0: ପ୍ରଥମ ସୋପାନ ହେଉଛି କୋମଳ କଥା କହିବା, ପରିଷ୍କାର ପରିଚ୍ଛନ୍ନ ହେବା। ଯେଉଁମାନଙ୍କର ସେବା ଦରକାର ତାଙ୍କୁ ପ୍ରଥମେ ଯାଇକି ଆମେ ତାଙ୍କ ସେବାଟା ଦେବା। ଯଦି ଘର କାମ ସରିଗଲା କିଛି ସମୟ ବାହାର କରିବା ସେମାନଙ୍କ ପାଇଁ, ସେଇଥିରୁ କିଛି ସମୟ ବାହାର କରି ପ୍ରଥମେ ଯାଆନ୍ତୁ, ଦେଖନ୍ତୁ ପ୍ରଥମେ ପ୍ରଥମେ ଟିକିଏ ଅଲଗା ଲାଗିବ, ତାପରେ ବହୁତ ଇଚ୍ଛା ହେବ କେମିତି ଯିବି ସେମାନଙ୍କ ସେବା କରିବି। ଯଦି ସମୟ ପାଉଛନ୍ତି ସମୟ ବାହାର କରନ୍ତୁ, ଆଜିକି ଯେଉଁମାନଙ୍କର ନିହାତି ଦରକାର ଯେଉଁ ଲୋକମାନଙ୍କର, ତାଙ୍କ ପାଇଁ କିଛି ସମୟ ଦିଅନ୍ତୁ, ଦେଖିବେ ବହୁତ ଆନନ୍ଦ ମିଳିବ, ଆଶୀର୍ବାଦ କରିବେ। ମୁଁ ନିଜେ ପାଇଛି, ଅଙ୍ଗେ ଲିଭେଇଛି, ସେଥିପାଇଁ ମୁଁ ଆଜି ସମୟ ସେବାଟାକୁ ମୋର ପ୍ରଥମ କର୍ତ୍ତବ୍ୟ ବୋଲି ମୁଁ ଭାବିଛି।
1: ଯାଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ଅନୁଭୂତିର କଥା, ଅଭିଜ୍ଞତାର କଥା, କେମିତି ସମାଜ ସେବା କରି ନିଜ ଜୀବନକୁ ଅତିବାହିତ କରୁଛନ୍ତି ସେ ବିଷୟରେ ଆମର ଭଉଣୀମାନଙ୍କୁ କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଆଜି ଆଳାପରେ ଶୁଣିଲେ ସମାଜସେବୀ ଡେଜି ଶତପଥୀଙ୍କ ସହିତ ସାକ୍ଷାତକାର। ଭଉଣୀ, ଆପଣମାନେ ତ ଆମର କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଛନ୍ତି, କିନ୍ତୁ ଚିଠି ଲେଖିବାକୁ ଆଦୌ ଭୁଲିବେନି। ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ। ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026। ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ ଏନ୍ ରବି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। 25 ବୈଶାଖ ତଥା ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ନେଇ ବିଜେପି ଦଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। କବିଗୁରୁ ଶ୍ରୀ ଟାଗୋରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶପଥ ଗ୍ରହଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। 25 ବୈଶାଖ ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ବିଶ୍ୱବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ରବୀନ୍ଦ୍ର ସଙ୍ଗୀତ ଗାନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଗୁରୁଦେବଙ୍କ ଅବଦାନ ସାହିତ୍ୟ କ୍ଷେତ୍ରଠାରୁ ଆରମ୍ଭ କରି ବିଭିନ୍ନ ଦିଗରେ ପରିବ୍ୟାପ୍ତ। ଶ୍ରୀ ଟାଗୋରଙ୍କୁ ଜଣେ ଅଗ୍ରଣୀ ଚିନ୍ତାନାୟକ, କଳାକାର ଏବଂ ଶିକ୍ଷାବିତ୍ ଭାବେ ସେ ବର୍ଣ୍ଣନା କରିଛନ୍ତି। ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଓ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗୁରୁଦେବ ଟାଗୋର ଜଣେ ବିଶିଷ୍ଟ ଦାର୍ଶନିକ, ଶିକ୍ଷାବିତ୍ ଏବଂ ଭାରତୀୟ ସଭ୍ୟତାର ଆତ୍ମାର କାଳଜୟୀ ସ୍ୱର ଭାବେ ନିଜର ଛାପ ଛାଡ଼ିଯାଇଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗୁରୁଦେବଙ୍କ ସାହିତ୍ୟ, ସଙ୍ଗୀତ ଏବଂ ଦର୍ଶନ ସ୍ୱାଧୀନତାର ଭାବନାକୁ ଅଧିକ ପ୍ରୋହାହନ ପ୍ରଦାନ କରିଥିଲା। ଶ୍ରୀ ଟାଗୋରଙ୍କ ଜନଗଣମନ ସଙ୍ଗୀତ ଜାତୀୟ ଏକତା, ମର୍ଯ୍ୟାଦା ଏବଂ ଆତ୍ମସମ୍ମାନକୁ ସ୍ୱର ପ୍ରଦାନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ମଜବୁତ କରିଥିଲେ। ଗୁରୁଦେବଙ୍କ ଜୀବନାଦର୍ଶ ଏବଂ ମୂଲ୍ୟବୋଧ ପରବର୍ତ୍ତୀ ପିଢ଼ିକୁ ସର୍ବଦା ପ୍ରେରଣା ପ୍ରଦାନ କରିଆସିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଜନ୍ମବାର୍ଷିକୀ ପାଳନ ଅବସରରେ ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଆଜି ସାଂସଦ, ପୂର୍ବତନ ସଦସ୍ୟ, ଲୋକସଭାର ମହାସଚିବ ଉତ୍କଳ କୁମାର ସିଂ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ଗୁରୁଦେବ ଟାଗୋରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଲୋକସଭା ସଚିବାଳୟ କହିଛି, ତାଙ୍କର ଲେଖା ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମକୁ ଅଧିକ ଉଜ୍ଜୀବିତ କରିଥିଲା। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲି ଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଶହ ଶହ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ବାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃନିର୍ମାଣ କରିବା ସହ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ଦେଶର ଅଖଣ୍ଡ ବିଶ୍ୱାସ ଏକ ସାକ୍ଷୀ ଭାବେ ସୋମନାଥ ମନ୍ଦିର ରହିଆସିଛି। ଆସନ୍ତା ସୋମବାର ଦିନ 11ଟି ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ବ୍ୟବହାର ମାଧ୍ୟମରେ ମନ୍ଦିର ଶିଖରରେ କୁମ୍ଭା ଅଭିଷେକ ସହିତ ଅମୃତୋତ୍ସବ ସମାପନ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ। ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା 30 ତାରିଖରେ ଶେଷ ହେବାକୁ ଯାଉଛି। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବେ। 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ସୁବ୍ରମଣି ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଗତବର୍ଷ ସେପ୍ଟେମ୍ବରଠାରୁ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ସାମରିକ ପରାମର୍ଶଦାତା ଭାବେ ଶ୍ରୀ ସୁବ୍ରମଣି କାର୍ଯ୍ୟ କରୁଥିଲେ। ପୂର୍ବରୁ ସେ ସେନାର ଉପାଧ୍ୟକ୍ଷ ଏବଂ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତରେ ଯିବେ। ପୂର୍ବାହ୍ନ 11ଟାରେ ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବା ସହ ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରି ଅପରାହ୍ନ 3ଟାରେ

ପ୍ରାୟ 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ। ସେଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ ପଣଜୀ ଅର୍ଥନୈତିକ କରିଡରର ଗୁଡ଼େବେଲରୁ ମହବୁବ ନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ ଜାତୀୟ ରାଜପଥ 167ର ଶିଳାନ୍ୟାସ କରିବେ। ଏଥିପାଇଁ ମୋଟ 3,175 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଏଥିସହିତ ବିଭିନ୍ନ କ୍ଷେତ୍ରରେ ଅନ୍ୟ କେତେକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବହୁମତ ଅଭାବରୁ ତାମିଲନାଡୁରେ ନୂତନ ସରକାର ଗଠନ ବିଳମ୍ବ ହେଉଛି। ସିପିଆଇଏମ୍ର ଜାତୀୟ ସାଧାରଣ ସମ୍ପାଦକ ବେବି କହିଛନ୍ତି, ସବୁଠାରୁ ଅଧିକ ଆସନ ଅକ୍ତିଆର କରିଥିବା ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିବା ରାଜ୍ୟପାଳଙ୍କ କର୍ତ୍ତବ୍ୟ। ଆଇୟୁଏମ୍ୟୁଏନ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା

0: ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିନାହିଁ। ଅନ୍ୟପକ୍ଷରେ ରାଜନୈତିକ ଘଟଣାକ୍ରମରେ ଏଏମ୍ଏମ୍କେ ମୁଖ୍ୟ ଟିଟିଭି ଦିନାକରନ୍ ତାଙ୍କ ଦଳର ବିଧାୟକଙ୍କ ଦ୍ୱାରା ଟିଭିକେକୁ ଦିଆଯାଇଥିବା ନକଲି ସମର୍ଥନ ପତ୍ର ଉପରେ ରାଜ୍ୟପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଆଜି ଅପରାହ୍ନ 4 ସୁଦ୍ଧା ଟିଭିକେ ସହିତ ଭିସିକେ ଆନୁଷ୍ଠାନିକ ଭାବେ ବୈଠକ କରିବାର ସମ୍ଭାବନା ରହିଛି। ଏଆଇଏଡିଏମ୍କେ ନବନିର୍ବାଚିତ ବିଧାୟକ ଦଳ ଚେନ୍ନାଇଠାରେ ଦଳର ସାଧାରଣ ସମ୍ପାଦକ ଏଡାପଡ଼ି ପାଲାନିସ୍ୱାମୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆକାଶବାଣୀ ଶିଲଂ ଆଜି ସାର୍ବଜନୀନ ପ୍ରସାରଣରେ ଏହାର ସେବାର 90 ପୂର୍ତ୍ତି ପାଳନ କରିବା ଅବସରରେ ସହରରେ ଏକ ଗଣଦୌଡ଼ ସଫଳତାର ସହ ଆୟୋଜନ କରିଥିଲା। ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ଫିଟ୍ନେସ୍ ଉତ୍ସାହୀ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରସାରଣରେ ଆକାଶବାଣୀର 9 ଧରି ରହିଥିବା ଅବଦାନକୁ ପାଳନ କରିବା ସହିତ ଫିଟ୍ନେସ୍ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋହାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଳନ୍ଧର ଷ୍ଟେସନ ଆଜି ଏକ ୱାକାଥନ୍ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଶହ ଶହ ଶ୍ରୋତା ଉପସ୍ଥାପକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପାଟିଆଲା ଷ୍ଟେସନରେ ମଧ୍ୟ ଏକ ୱାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ମଧ୍ୟରେ କେରଳ ମାହେ ଲାକ୍ଷାଦ୍ୱୀପ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ତାମିଲନାଡୁ ପୁଡୁଚେରୀ ଏବଂ କରାଇକେଲରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ବିହାର ଛତିଶଗଡ଼ ପଶ୍ଚିମବଙ୍ଗ ଗାଙ୍ଗେୟ ଅଞ୍ଚଳ ଝାଡ଼ଖଣ୍ଡ ବିଦର୍ଭ ଅଞ୍ଚଳରେ ଘଣ୍ଟା ପ୍ରତି 50 ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ହେବାର ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165 ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃନିର୍ମାଣର 75 ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026 ଏବଂ ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣି। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଆମ୍ ଅନୁଜା କୁମାର ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Shubhendu Adhikari becomes the first BJP Chief Minister of West Bengal, takes oath along with 5 cabinet ministers. Political stalemate continues for government formation in Tamil Nadu as TVK yet to reach the majority mark. National Legal Services Authority organizes National Lok Adalat across the country to provide amicable settlement of disputes. External Affairs Minister Dr. S. Jayashankar meets Prime Minister of Trinidad and Tobago to strengthen bilateral cooperation. And in IPL cricket, Rajasthan Royals to face Gujarat Titans in Jaipur this evening. And now the news in detail. BJP Legislature Party leader Shubhendu Adhikari took oath as the Chief Minister of West Bengal today, heading the first BJP government in the state. Governor R. N. Ravi administered the oath of office and secrecy to Mr. Adhikari at a grand ceremony held at the Brigade Parade Ground in Kolkata.
2: আমি শুভেন্দু অধিকারী ঈশ্বরের নামে শপথ করিতেছি যে বিধি দ্বারা স্থাপিত ভারতের সংবিধানের প্রতি আমি অকৃত্রিম নিষ্ঠা ও আনুগত্য পোষণ করিব। আমি ভারতের সার্বভৌমত্ব ও অখণ্ডতা রক্ষা করিব।
1: 5 cabinet ministers also took oath along with the chief minister. The cabinet ministers are Dilip Ghosh, Agnimitra Paul, Ashok Kirtania, Nishit Pramanik and Khudiram Tudu.
3: Today is 25 Boishak, an auspicious day, birth anniversary of Kobi Guru Rabindranath Thakur, which is celebrated across the state. This day has been selected for the swearing-in ceremony of the new BJP government in West Bengal. Prime Minister Narendra Modi, Union Home Minister Amit Shah, Defence Minister Rajnath Singh, Chief Ministers of other NDA and BJP-ruled states, BJP President Nitin Nobin and other leaders of the Bharatiya Janata Party present in the swearing-in ceremony. The program started with floral tribute to Kobi Guru Rabindranath Thakur. Prime Minister Narendra Modi and Chief Minister Shubhendu Adhikari and other dignitaries paid respect to Kobi Guru. Kollan Laha reporting from Kolkata.
1: Prime Minister Narendra Modi

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୁରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖଳାରେ ତିନି ରଥରେ

0: ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବିପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଓ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ଓ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନ୍ସନ୍ ଯୋଜନା ଭଳି 3ଟି ସାମାଜିକ ଯୋଜନାକୁ ପଶ୍ଚିମବଙ୍ଗର କୋଲକାତାଠାରେ ଶୁଭାରମ୍ଭ କରିଥିଲେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଦେଶର ଅଣସଂଗଠିତ ବର୍ଗର ଲୋକଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18ରୁ 50 ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ପଞ୍ଜିକୃତ କରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ବୀମାକୁ ସରଳ, ସୁଲଭ ଓ ସହଜଲବ୍ଧ କରିଛି। ବର୍ତ୍ତମାନ ସୁଦ୍ଧା ଏଥିରେ 58 କୋଟି 9 ଲକ୍ଷରୁ ଉର୍ଦ୍ଧ୍ୱ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ଏପ୍ରିଲ୍ ମାସ ଶେଷ ସୁଦ୍ଧା 3,676 କୋଟି 9 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ଏହି ଯୋଜନା ଆହୁରି ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ଜନଗଣ ମନ ଭାରତର ଜାତୀୟ ସଙ୍ଗୀତର ରଚୟିତା, ବିଶିଷ୍ଟ କବି, ସାହିତ୍ୟିକ, ଦାର୍ଶନିକ ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। କବିତା, ଉପନ୍ୟାସ, ଗଳ୍ପ, ନାଟକ, ପ୍ରବନ୍ଧ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଆଜି ବି ଉଜ୍ଜୀବିତ ରହିଛି। ପ୍ରସିଦ୍ଧ ଉପନ୍ୟାସ ଗୀତାଞ୍ଜଳି ପାଇଁ ତାଙ୍କୁ 1913 ମସିହାରେ ନୋବେଲ ପୁରସ୍କାର ଦିଆଯାଇଥିଲା। ବିଶ୍ୱକବିଙ୍କ ଦ୍ୱାରା ଶାନ୍ତି ନିକେତନଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଏବଂ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଷ୍ଣନା କରିଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମାଜକୁ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥକଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜା ପଣ୍ଡା ସେବକମାନେ ବିଧି ଅନୁଯାୟୀ 3 ରଥ ପାଇଁ ଆଜ୍ଞାମାଳକୁ ରଥକଳାରେ ବିଜେ କରିବା ପରେ 3 ରଥର ଚକ ସହ ଅଖ ସଂଯୋଗ ହୋଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆକାଶବାଣୀକୁ କହିଛନ୍ତି
2: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ୍ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତେ ବି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ

0: ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହା ହିଁ କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ୍ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର ସେଇ ଭୋଇ ସେବକ ହୁଅନ୍ତୁ ମହାରଣା ସେବକ ହୁଅନ୍ତୁ ରୂପକାର ହୁଅନ୍ତୁ ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ ମାସର 16 ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
1: ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା ବୀମା ଅପରାଧ ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ଜାରି ରହିଛି। ଭଦ୍ରକ ଜିଲ୍ଲା ନଳାଙ୍ଗ ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ମୋଟ 456 ମୋକଦ୍ଦମାର ଆପୋଷ ସମାଧାନ କରାଯାଇଛି। ବିଭିନ୍ନ ମାମଲାର ଶୁଣାଣିରୁ ମୋଟ 2,12,45,364 ଟଙ୍କା ଆଦାୟ କରାଯାଇଛି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମବାର ମନ୍ଦିର ଗସ୍ତରେ ଯିବେ। 1026 ସୋମନାଥ ମନ୍ଦିର ଉପରେ ପ୍ରଥମଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। ବୌଦ୍ଧ ଜିଲ୍ଲାରେ ସୋମନାଥ ସ୍ୱାଭିମାନ ପର୍ବର 1000 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ଧୂଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଧୂଷୁରୀ ଏରିଆ ହସ୍କିଟାଲର ନୂତନ ଗୃହକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଛନ୍ତି। ନୂତନ ହସ୍କିଟାଲ ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ। ଅଧିକରୁ ଅଧିକ ରୋଗୀ ଉନ୍ନତ ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଏହି ଅବସରରେ ଧୂଷୁରୀ ଅଞ୍ଚଳରେ ଏକ ସଫେଇ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସଂଗ୍ରାମୀ ରବି ସିଂ ମାଝୀ କ୍ରୀଡ଼ା ପ୍ରେକ୍ଷାଳୟଠାରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରକୁ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ଫୁଟବଲ ଓ ଅନ୍ୟାନ୍ୟ ଆଥ୍ଲେଟିକ୍ ବର୍ଗରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ କ୍ରୀଡ଼ାବିତ୍ଙ୍କୁ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଚଳିତ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ ଆଜିଠାରୁ ପ୍ରଥମଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେଉଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ ମହିଳା ପୁରୁଷ ଏବଂ 35 ବର୍ଷରୁ ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ 34 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ଶୁଣିବା ମୁଖ୍ୟ ସମ୍ବାଦ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୂରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖେଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.government.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶେଷ ହେଲା ଭକ୍ତିଗୀତାର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ଗାଇଛନ୍ତି ନରେନ୍ଦ୍ର ବେହେରାଙ୍କ ରଚନାରୁ।

ନରେନ୍ଦ୍ର ବେହେରାଙ୍କ ରଚନାରୁ ଶିଳ୍ପୀ ଥିଲେ ଲୋପିତା ମିଶ୍ର। କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ସୁବାସ ଦାସ ଗାଇଛନ୍ତି ନରେନ୍ଦ୍ର ବେହେରାଙ୍କ ରଚନାରୁ।

ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା ଓ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11 ଠାରୁ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରବଳ ଖରା ହେଉଥିବାରୁ ସେହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା ଏବଂ ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ ତୋରାଣି, ORS ଦ୍ରବଣ, ଚିନି ଲୁଣ ସର୍ବତ, ଲେମ୍ବୁ ସର୍ବତ, ଘୋଳ ଦହି, ଆଖୁ ରସ, ପଇଡ଼ ପାଣି ଇତ୍ୟାଦି ପିଇବା, ଥଣ୍ଡିଆ ପାନୀୟଠୁ ଦୂରେଇ ରହିବା। ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ସ୍ତ୍ରୀ ଏବଂ ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା। ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ବିଶ୍ରାମ ନେବା, ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନା ଯିବା ଏବଂ ଡାକ୍ତରଙ୍କର ପରାମର୍ଶ ନେବା।

21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଫୋନ କରିବାକୁ ଅନୁରୋଧ। ଆମର ଟେଲିଫୋନ ନମ୍ବର ହେଉଛି 06792254105। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଫୋନ କରିବେ। ଫୋନ ନମ୍ବର 06792254105।

ଆଜି ରାତି 8ଟାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ରାତି 8:30ରେ ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା ଆଗାମୀ ପ୍ରଚଣ୍ଡ। ଆମ ରାଜ୍ୟ ଓଡ଼ିଶାରେ ଆଗାମୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଏଥିରୁ ସୁରକ୍ଷା ଓ ସତର୍କତାର ଉପାୟ ସମ୍ପର୍କରେ ଏକ ଆଲୋଚନା କରିଛନ୍ତି ସ୍ମିତା ଦାସ।

ଶେଷ ହେଲା ସୂଚନା ଓ ସମ୍ବାଦ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ।

0: ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସଠିକ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7ଟି ମହିଳା ଫାଷ୍ଟ୍ରାକ୍ ଓ 5ଟି ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଏବଂ ସାଇବର ଅପରାଧର ତ୍ୱରିତ ବିଚାର ପାଇଁ 7ଟି ମହିଳା ଫାଷ୍ଟ୍ରାକ୍ ଏବଂ 5ଟି ସାଇବର କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ୟୁଏନ୍ଏଫ୍ପିଏର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହୋଇପାରିବ। 2036 ସମୃଦ୍ଧ ଓଡ଼ିଶା ଓ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିଧି ବ୍ୟବସ୍ଥାରେ ଅନେକ ସୁଧାର ଆଣିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ବାସ କରୁଥିବା ସାଧାରଣ ଜନତା, 62 ଜନଜାତି ସମୁଦାୟ, 13 ପିଭିଟିଜି ବର୍ଗଙ୍କ ସ୍ଥିତିକୁ ନଜରରେ ରଖି ସରକାର ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଉଛନ୍ତି। ଅର୍ଥନୈତିକ ବିକାଶ ସହିତ ସାମଗ୍ରିକ ବିକାଶ ନେଇ ରାଜ୍ୟ ସରକାର ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।
1: ସାଇବର କ୍ରାଇମକୁ ଆଖି ଆଗରେ ରଖିକି, ସେଥିରେ ଲୋକ ତୁରନ୍ତ ନ୍ୟାୟ ପାଆନ୍ତୁ ତାକୁ ଆଖି ଆଗରେ ରଖିକି ଆମେ ବାସ୍ତବରେ ଗୋଟିଏ ଯୋଜନା ଆରମ୍ଭ କରିଛୁ, ଯେଉଁଥିରେ କି ଆମେ 5ଟି ଫାଷ୍ଟ୍ରାକ୍ ସାଇବର କୋର୍ଟ ତାର ଏକ ପରିଯୋଜନା ଆମେ ଆରମ୍ଭ କରୁଛୁ ଏବଂ ତାକୁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବହୁତ ଶୀଘ୍ର ବିଭାଗ ତରଫରୁ, ଯେ ସେଥିରେ ସାଇବର କ୍ରାଇମ ରିଲେଟେଡ୍ କେସ୍ ଗୁଡ଼ାକ ପାଇଁ କେବଳ ସେଇଗୁଡ଼ାକ ଡେଜିଗ୍ନେଟ୍ କୋର୍ଟ ରହିବ ଏବଂ ଓଡ଼ିଶାର ବିଭିନ୍ନ ରିଜିଅନ୍ରେ ରହୁଥିବ 5ଟି କୋର୍ଟ, ସେ 5ଟି କୋର୍ଟରେ ପ୍ରାଇମେରିଲି ଆମେ ସାଇବର କ୍ରାଇମ ରିଲେଟେଡ୍ କେସ୍ଗୁଡ଼ିକ କେବଳ ଟ୍ରାଏଲ୍ କରାଯିବ ଏବଂ ସେଥିରେ ଯେମିତି ତୁରନ୍ତ ଦଣ୍ଡବିଧାନ ହୋଇପାରିବ ସେ କଥାକୁ ନେଇକି ସାଇବର କ୍ରାଇମ ଲ ଏବଂ ସାଇବର ଏଭିଡେନ୍ସଗୁଡ଼ିକ ବାବଦରେ ଯେଉଁ ପ୍ରିଜାଇଡିଂ ଅଫିସର ହେଉ କି ପ୍ରସିକ୍ୟୁଟିଂ ଅଫିସର ହେଉ ତାଙ୍କର ଏକ୍ସପର୍ଟିଜ୍ କେମିତି ରହିବ ସେ ବାବଦରେ ଚିନ୍ତା କରାଯାଉଛି।
0: ବିଚାରପତିମାନେ ସାଇବର ଆଇନ ଓ ଏହା ସହିତ ଜଡ଼ିତ ବୈଷୟିକ ଜ୍ଞାନ ଉପରେ ବିଶେଷ ଧ୍ୟାନ ରଖିବେ, ଯାହାଫଳରେ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। କାର୍ଯ୍ୟକ୍ରମରେ ଆଇନ କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରେଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜିତ ହୋଇଥିଲା। ଏଥିରେ 115 ମାମଲାର ସମାଧାନ ହେବା ସହିତ 9,68,11,334 ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ହୋଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓ ତାଲୁକାସ୍ତରୀୟ ଅଦାଲତରେ 5

50 ବର୍ଷ ବୟସ୍କ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଏହି ଯୋଜନାରେ ପଞ୍ଜୀକୃତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2,00,000 ଟଙ୍କା ମିଳିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ଷମ ହେଉଥିବା ଏକ ଦୁର୍ଘଟଣାଜନିତ ବୀମା ଯୋଜନା। ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ଭିନ୍ନକ୍ଷମତା ପାଇଁ ଏଥିରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି। ବ୍ୟାଙ୍କ କିମ୍ବା ଡାକଘରେ 18-70 ବର୍ଷ ବୟସ୍କ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ। ବାର୍ଷିକ 20 ଟଙ୍କା ପ୍ରିମିୟମ ବଦଳରେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ସମ୍ପୂର୍ଣ୍ଣ ଭିନ୍ନକ୍ଷମତା ପାଇଁ 2,00,000 ଟଙ୍କାର ବୀମାରାଶି ପ୍ରଦାନ କରାଯାଇଥାଏ। ତେବେ ଆଂଶିକ ଭିନ୍ନକ୍ଷମ କ୍ଷେତ୍ରରେ ଅର୍ଥରାଶି 1,00,000 ଟଙ୍କା ମଧ୍ୟରେ ସୀମିତ ରହିଛି। ଯୋଜନା ଅଧୀନରେ ଗତ ଏପ୍ରିଲ ମାସ 29 ତାରିଖ ସୁଦ୍ଧା 58,09,000ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପଞ୍ଜୀକୃତ ହୋଇଛନ୍ତି। ଏଥିରେ ମହିଳା ପଞ୍ଜୀକରଣ ସଂଖ୍ୟା ପାଖାପାଖି ଅର୍ଦ୍ଧେକ ଅର୍ଥାତ୍ 27,45,00,000 ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ 19,30,00,000 ପଞ୍ଜୀକରଣ ହୋଇଥିବାବେଳେ ଗତ ଏପ୍ରିଲ ମାସ ଶେଷ ସୁଦ୍ଧା 3,667,52,00,000

ଗଠନ ପାଇଁ ଟିଭିକେ ସପକ୍ଷରେ 120 ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଶ୍ରୀ ଜୋସେଫ ବିଜୟ ଦାବି କରିଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଭିକେ ସର୍ବାଧିକ 108 ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଟିଭିକେ ପକ୍ଷରୁ କୁହାଯାଇଛି ଉଭୟ ଭିସିକେ ଏବଂ ଆଇୟୁଏମ୍ଏଲ୍ ତାଙ୍କ ସରକାର ଗଠନ ସପକ୍ଷରେ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ସମଗ୍ର ଦେଶରେ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାର 11 ପୂର୍ତ୍ତି ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହିସବୁ ଯୋଜନା ବିଶେଷକରି ସମାଜର ଅବହେଳିତ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଥିଲା। ଯୋଜନାଗୁଡ଼ିକ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୀମା

108 ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଟିଭିକେ ପକ୍ଷରୁ କୁହାଯାଇଛି ଉଭୟ ଭିସିକେ ଏବଂ ଆଇୟୁଏମ୍ଏଲ୍ ତାଙ୍କ ସରକାର ଗଠନ ସପକ୍ଷରେ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ସମଗ୍ର ଦେଶରେ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରଧାନମନ୍ତ୍ରୀ

ପ୍ରକୃତିର ଗନ୍ତାଘର ଚିଲିକା ଆମ ମନରେ ଭରିଦିଏ ଅସୁମାରୀ ସ୍ୱପ୍ନ ଆଉ ସମ୍ଭାବନା। ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ଥିଲେ ମଧ୍ୟ ଏହାର ତିନି ଚତୁର୍ଥାଂଶ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଥାଏ। ଏହାର ଚତୁଷ୍ପାର୍ଶ୍ୱରେ ଥିବା 132 ଗ୍ରାମର 2,00,000 ମତ୍ସ୍ୟଜୀବୀଙ୍କର ଜୀବନ ଆଉ ଜୀବିକା ଏହି ଚିଲିକାରୁ ଆରମ୍ଭ ଆଉ ଶେଷ ହୋଇଥାଏ। 225 ପ୍ରକାରର ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଆଉ ଜଳଚର ଜୀବମାନଙ୍କ ସହ ମତ୍ସ୍ୟଜୀବୀମାନଙ୍କର ପ୍ରତିଦିନର ଭାବ।

0: ଯେଉଁ ଉଦ୍ଭିଦ ସବୁ ଥିବେ ତା ଭିତରେ, ତେଣୁ ସେଇମାନଙ୍କୁ ଖାଇବା ପାଇଁ ନର୍ମାଲି ଆମର ଚଢ଼େଇ ମାନେ ସେଠି ପହଞ୍ଚିଥାନ୍ତି। ତା ଛଡ଼ା ଆମର ଏଇ ଯେଉଁ ନଳବଣକୁ ଆମେ ପ୍ରୋଟେକ୍ସନ ଦେଇକି ଆମେ ଜଗି ରଖିଥାଉ, ପୁରା 365 ଦିନ ବର୍ଷର 365 ଦିନ ଆମେ ଯେଉଁ ଜଗିଥାଉ, ତାଦ୍ୱାରା ସେଠି ପ୍ରଚୁର ପରିମାଣରେ ମାଛ ମଧ୍ୟ ମିଳେ। ମାଛ ହଉ, କଙ୍କଡ଼ା ହଉ, କି ଆପଣଙ୍କର ଚିଙ୍ଗୁଡ଼ି ହଉ, ଏସବୁ ଜିନିଷ ସେଠି ପ୍ରଚୁର ପରିମାଣରେ ମିଳେ। ମାନେ ଏମିତିକି ଆପଣ ଗେଣ୍ଡା, ତାକୁ ମଧ୍ୟ ଖାଇବା ପାଇଁ ଆମର ଚଢ଼େଇ ମାନେ ସେଠି ମଧ୍ୟ ଏକତ୍ରିତ ହେଇଥାନ୍ତି। ତେଣୁ ଏହା ହିଁ ହେଉଛି ତାର ବିଶେଷତ୍ୱ ନଳବଣରେ, କାହିଁକି ଚଢ଼େଇ ମାନେ ଆସିକି ପ୍ରାୟ ଏ ଶୀତ ଦିନେ ପହଞ୍ଚନ୍ତି।
1: ତାମାନେ ଆପଣମାନଙ୍କର ଅନେକ ଦାୟିତ୍ୱ ବଢି ଯାଉଥିବ, ଯେତେବେଳେ ଅଭୟାରଣ୍ୟ ଭାବରେ ଘୋଷିତ ହେଇଛି 1987 ମସିହା।

0: ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା।
1: ହଁ ଭାଇ କାହାର ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ହୋ ଏତେ ସୁବିଧା?
2: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
5: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
4: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
5: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ, HUID କୋଡ ନମ୍ବର ଥିବା ଗହଣା ମିଳୁଛି।
4: ତାହେଲେ ତ ବଢିଆ କଥା।
5: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ, ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
0: ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା।

ନମସ୍କାର ଶ୍ରୋତା ବନ୍ଧୁ, ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ପ୍ରତ୍ୟେକ ଦିନ ଏବେ ଆପଣମାନେ ଖବର ପାଉଥିବେ ଓଡ଼ିଶାର ବିଭିନ୍ନ ସ୍ଥାନର ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଉଛି। ଏହି ତାପମାତ୍ରା ବୃଦ୍ଧି କେବଳ ଜନଜୀବନକୁ କଷ୍ଟ ଦେଉନାହିଁ, ଏହା ଅନ୍ୟ ଅନେକ ପରିବେଶ ଜନିତ ଦୁର୍ବିପାକକୁ ଡାକି ଆଣୁଛି। ତେଣୁ ଶ୍ରୋତାବନ୍ଧୁ, ଆଜି ଆମେ ଆମ କାର୍ଯ୍ୟକ୍ରମରେ ଏହି ତାପମାତ୍ରା ବୃଦ୍ଧିର କାରଣ ଓ ନିରାକରଣ ସମ୍ପର୍କିତ ଏକ ଆଲୋଚନାଟିଏ ସ୍ଥାନିତ କରିଅଛୁ।

ଶ୍ରୋତାବନ୍ଧୁ, ଆମ ଧରାପୃଷ୍ଠରେ ପ୍ରକୃତି କେତେବେଳେ ଶାନ୍ତ କ୍ରାନ୍ତ ରୂପରେ ବିମୋହିତ କରେ ତ କେତେବେଳେ କ୍ରୋଧ ଜର୍ଜରିତ ହୋଇଥାଏ। ବେଳେବେଳେ ପ୍ରକୃତିର ସଙ୍କଟ ସମସ୍ୟା ସୃଷ୍ଟି ନିକଟରେ ମନୁଷ୍ୟ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥାଏ। ପ୍ରକୃତି ମନୁଷ୍ୟର ଅଧୀନରେ ନୁହେଁ, ମନୁଷ୍ୟ ହିଁ ପ୍ରକୃତିର ଦାସ, ପ୍ରକୃତିର ଏକ ଅଂଶ ବିଶେଷ। ପ୍ରକୃତିର ବିଭିନ୍ନ କରାଳ ରୂପ ମଧ୍ୟରୁ ଅତ୍ୟଧିକ ମାତ୍ରାରେ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ଆମକୁ ଦିନକୁ ଦିନ ଚିନ୍ତାର କାରଣ ବଢ଼ାଇ ଚାଲିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ଖରା ଅସହ୍ୟ ହୋଇଛି। ଅରଣ୍ୟ ସମ୍ପଦର ବିନାଶ, ଜୀବାଶ୍ମ ଜାଳେଣୀର ବ୍ୟବହାର ଏବଂ କଳକାରଖାନା କୋଠାବାଡ଼ି ନିର୍ମାଣ ଯୋଗୁଁ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ଯଥେଷ୍ଟ ଅଧିକ ହେବାରେ ଲାଗିଛି। ଏହି ପ୍ରଖର ଖରାରେ ଜନଜୀବନ ସନ୍ତାପିତ, ପଶୁ ପକ୍ଷୀ ଜଳଚର ପ୍ରାଣୀ ଏବଂ

ମନୁଷ୍ୟ ସମସ୍ତେ ତ୍ରାହି ତ୍ରାହି ଡାକିଲେଣି। ବର୍ଷକୁ ବର୍ଷ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷର ସୂଚନା ଅନୁସାରେ କେତେକ ସ୍ଥାନରେ ତାପମାତ୍ରା 50 ଡିଗ୍ରୀ ସେଲସିୟସ୍ ହେବା ଯୋଗୁଁ ନିଦାରୁଣ ପ୍ରାକୃତିକ ବିଭୀଷିକା ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଉଛି। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଶାର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା। 1980 ମସିହାରୁ 40 ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିବାର ଲକ୍ଷ୍ୟ କରାଯାଉଅଛି। କ୍ରମଶଃ ଏହି ତାପମାତ୍ରା ବୃଦ୍ଧି ପାଇ 1990 ମସିହା ବେଳକୁ 45 ଡିଗ୍ରୀ ସେଲସିୟସ୍ ଅତିକ୍ରମ କଲା। 1998ର ଗ୍ରୀଷ୍ମ ଋତୁରେ ତାପମାତ୍ରା 50 ଡିଗ୍ରୀ ଛୁଇଁଥିଲା। ତାପମାତ୍ରା ଯଦି ଏହି ବେଗରେ ବର୍ଷକୁ ବର୍ଷ ବଢ଼ିଚାଲେ ତାହେଲେ ଧରାପୃଷ୍ଠରେ ଜୀବଜଗତ ତିଷ୍ଠି ରହିବା ଅସମ୍ଭବ। ସୂର୍ଯ୍ୟଙ୍କର କପ ସତେ କି ଭୟାନକ ସ୍ଥିତି ସୃଷ୍ଟି କଲାଣି, ଏପରି ରୂପ ନେଲାଣି ଯାହାକି ଜାଳିଦେବ ସାରା ପରିବେଶକୁ। ଶ୍ରୋତାବନ୍ଧୁ, ଏହାଦ୍ୱାରା ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଅତ୍ୟଧିକ ଉତ୍ତାପ ବୃଦ୍ଧିରେ ମଣିଷମାନଙ୍କର ବିଭିନ୍ନ କ୍ଷତି ଭିତରୁ ମୁଖ୍ୟତଃ ଏବେ ଡାକ୍ତରମାନେ ସଚେତନ କରାଇଛନ୍ତି, ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିର ପ୍ରଖରତା ହେତୁ ଚର୍ମ କର୍କଟ ରୋଗର ଆଶଙ୍କା ବଢ଼ି ବଢ଼ି ଯିବ। ଭାରତୀୟ ଉପମହାଦେଶରେ ଅଂଶୁଘାତ ଆଜି ତା'ର ପ୍ରାଧାନ୍ୟ ବିସ୍ତାର କରିଚାଲିଛି। ଏହି ତାତିରେ ସାଧାରଣ ଲୋକଙ୍କ ଅବସ୍ଥା ଶୋଚନୀୟ ଓ ଆଉଟୁ ପାଉଟୁ। ପ୍ରବଳ ଗ୍ରୀଷ୍ମଲହରୀ ଓ ଲୁ ପ୍ରଭାବରେ ଲୋକେ ସନ୍ତାପିତ, ତାହାଠୁ ଅବସ୍ଥା ଅଧିକ ସାଂଘାତିକ ପଶୁପକ୍ଷୀମାନଙ୍କର।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ଆସନ୍ତୁ ଶୁଣିବା ରୂପକ ଅଭୁଲା ଅତୀତ, ରଚନା ଓ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ରୂପକ ଅଭୁଲା ଅତୀତ।

ଆଜିର ନୁହେଁ, ଅତୀତର ଆକାଶବାଣୀ କଟକ କେନ୍ଦ୍ରର ପୂର୍ବସୂରୀମାନଙ୍କର, ଯେଉଁମାନେ କି ଆକାଶବାଣୀର ନୀଳ ଆକାଶ ବକ୍ଷରେ ତାରକା ଭଳି ଏବେ ବି ଆଲୋକିତ କରୁଛନ୍ତି ତାର ଦିଗ୍ବଳୟକୁ। ସେ ଅତୀତ ଦୂର ହେଲେ ବି ଆମ ହୃଦୟରେ ମନରେ ରୋମାଞ୍ଚ ସୃଷ୍ଟି କରେ, ପୁଲକ ଭରିଦିଏ। ଆଜି ସେଇ ଅତୀତର ଏକ ମଧୁର ସ୍ମୃତିଚାରଣ ଆମେ ଆଜି ପାଳନ କରୁଛୁ, ତାର 50ତମ ସ୍ୱନକ୍ଷତ୍ର ଦିବସ, ସୁବର୍ଣ୍ଣ ଜୟନ୍ତୀ ଉତ୍ସବ। 1948 ମସିହାର ଜାନୁଆରୀ 28 ତାରିଖ, ଠିକ୍ ଆଜି ପରି ସେଦିନ ବି ଥିଲା ଆନନ୍ଦମୁଖର। କଟକ ଆକାଶବାଣୀ କେନ୍ଦ୍ର ଜନ୍ମ ନେଇଥିଲା ମିଶନ ରୋଡ଼ ସ୍ଥିତ ମଧୁପୁର କୋଠିର ଭଡ଼ାଘରେ ସନ୍ଧ୍ୟା 6:30ରେ। ସେ ଥିଲା ଏକ ମାଙ୍ଗଳିକ ମୁହୂର୍ତ୍ତ। ସେଦିନ ଓଡ଼ିଶାର ଲୋକମାନଙ୍କ ମନରେ ଗୋଟିଏ ନୂତନ ଉଦ୍ଦୀପନା ସୃଷ୍ଟି ହୋଇଥିଲା। ସେମାନେ ଉତ୍କଣ୍ଠାର ସହିତ ଚାହିଁ ରହିଥିଲେ ଆକାଶବାଣୀର ପ୍ରଥମ ଓଙ୍କାର ଶୁଣିବା ପାଇଁ।

ସେଦିନ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର କୈଳାସନାଥ କାଟଜୁ ଏବଂ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶାର ପ୍ରଧାନମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ। ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ମଧୁପୁର କୋଠିରେ। ଉଦ୍ଘାଟନ ପରେ ସେଦିନ ଭଜନ ପରିବେଷଣ କରିଥିଲେ ସିଂହାରୀ ଶ୍ୟାମସୁନ୍ଦର କର।

ସେଦିନ ଦିଲ୍ଲୀ କେନ୍ଦ୍ରରୁ ଆହରଣ କରାଯାଇ ପ୍ରସାରିତ କରାଯାଇଥିଲା ମହାତ୍ମା ଗାନ୍ଧୀଙ୍କର ପ୍ରାର୍ଥନା ସଭାର କିଛି କାର୍ଯ୍ୟକ୍ରମ।

0: ଜେନାଙ୍କ ତିରୋଧାନରେ ଶ୍ରଦ୍ଧାଞ୍ଜଳି ପ୍ରଚାରିତ ହୋଇଥିଲା। ଏହି କେନ୍ଦ୍ରରୁ ଶ୍ରଦ୍ଧାଞ୍ଜଳି ନିବେଦନ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସମାଜସେବୀ ସରଳା ଦେବୀ।
1: ମୁଁ ଶୁଣିଥାଏ ଯେ ବାପୁଜୀ ଚାଲିଗଲେ କୌଣସି ଆତତାୟୀ ଗୁଡ଼ିରେ, ମୁଁ ବିଶ୍ୱାସ କରିପାରିନି। ପାଗଳଙ୍କ ପରି ଏଛକରୁ ସେଛକ ହେଉଥାଏ, ଟେଲିଫୋନ୍ କାହାକୁ କରିବି ବୋଲି ଭାବୁଥାଏ। ଏହି ସମୟରେ ତ ଆପଣଙ୍କର ଗାଡ଼ି, ଅଫିସର ଗାଡ଼ି ଯାଇ ପହଞ୍ଚିଲା।
2: କେତେବେଳେ ପହଞ୍ଚିଲା?
1: ପ୍ରାୟ 8:30 ଖଣ୍ଡେ ହବ।
2: 8:30
1: ପହଞ୍ଚିଲା। ମୁଁ ଆଶ୍ଚର୍ଯ୍ୟ ହେଇଗଲି, ମୁଁ କାହାକୁ ଖୋଜିବାକୁ କାହିଁ ଗାଡ଼ି ଆଣିଛ? ସେ କହିଲା ଆପଣ ରେଡ଼ିଓ ଷ୍ଟେସନକୁ ଯିବେ। ମୁଁ କହିଲି କାହିଁକି ଡାକୁଛନ୍ତି? ନା, ମହାତ୍ମା ଗାନ୍ଧିଜୀଙ୍କର ପ୍ରୟାଣ ହେଲା, ସେଇ ମହାପ୍ରାଣ ବିଷୟରେ ଆପଣ କିଛି କହିବେ, ସେଥିପାଇଁ ରେଡ଼ିଓ ଷ୍ଟେସନରୁ ଆପଣଙ୍କୁ ଡକରା ଆସିଛି, ଆପଣ ଯିବେ। ମୁଁ ତାପରେ ବିଶ୍ୱାସ କଲି ଯେ ପ୍ରକୃତରେ ଯେଉଁ ଖବର ମୁଁ ପାଇଥିଲି ବଜାର ଭିତରୁ ସେ ସତ୍ୟ। ମୁଁ କାଠ ହୋଇଗଲି, ମୋ ମୁଣ୍ଡ ଘୁରିବାକୁ ଲାଗିଲା, ଆଖିରୁ ଜୁଳି ଜୁଳିଆ ପୋକ ବାହାରୁଥାଏ। ମୁଁ ଆଉ କିଛି ଭାବିପାରିଲିନି, ତତ୍କ୍ଷଣାତ୍ ଗାଡ଼ିରେ ଆସିଲି। ଗାଡ଼ିରେ ଆସିକିରି ମୁଁ ଯେତେବେଳେ ପହଞ୍ଚେ ରେଡ଼ିଓ ଷ୍ଟେସନରେ, ମୋତେ କୁହାଗଲା ଯେ ମହାତ୍ମା ଗାନ୍ଧିଜୀଙ୍କ ସମ୍ବନ୍ଧରେ ଆପଣ କିଛି ଶୋକ ବାର୍ତ୍ତା ଦିଅନ୍ତୁ। ମୁଁ ଶୋକ ବାର୍ତ୍ତା କ'ଣ ଦେବି? ମୋ ଆଖିରୁ ଲୁହ ବୋହୁଥାଏ, ମୋ ମୁଣ୍ଡ ଚକ୍ର ଫେରି ବୁଲୁଥାଏ। ମୁଁ ତତ୍କ୍ଷଣାତ୍ ଗୋଟେ କାଗଜରେ ଆପଣଙ୍କର ବ୍ରଡ଼କାଷ୍ଟର ନିୟମ ଅନୁସାରେ ମୁଁ ଲେଖିବି, କ'ଣ ଲେଖିଲି ମନେ ନାହିଁ, ତେବେ ଏତିକି ମନେ ଅଛି ଯେ ଆମର ପିତା, ଜାତିର ପିତା ଚାଲିଗଲେ ଭାରତ ବର୍ଷକୁ, ଆମମାନଙ୍କୁ ସମସ୍ତଙ୍କୁ ଭସେଇ ଦେଇ ଚାଲିଗଲେ। ଏ ଯୁଗ ସାଙ୍ଗରେ ତାଙ୍କର ଯେ କୃଷ୍ଟି, ତାଙ୍କର ଯେ ଆଶୀର୍ବାଦ, ତାଙ୍କର ଯେ ଅବଦାନ, ତାହା ମଧ୍ୟ ସେ ନେଇଗଲେ। ଆମମାନେ ଆଜି ଅନାଥ, ଅସହାୟ, ପିତୃହୀନ ଏହିପରି ଅବସ୍ଥାରେ ଏଇ ଭାରତବର୍ଷର ସମସ୍ତ ସନ୍ତାନମାନେ କାନ୍ଦୁଛନ୍ତି। ଆଉ ଯେଉଁ ଶୋକ ଆଜି ଆମମାନେ ପାଇଲୁ, ଭଗବାନ ଆମମାନଙ୍କୁ ଯେଉଁ ଦୁଃଖ ଦେଲେ, ଏ ଦୁଃଖର ପ୍ରତିକାର ନାହିଁ। ଏଇ ଅପ୍ରତିକରଣୀୟ ଦୁଃଖ ଭୁଲିବାକୁ ମଧ୍ୟ ଆମ ପାଖରେ, ଆମ ଭାବି କାଳରେ ଆଉ କିଛି ସମ୍ପଦ ନାହିଁ। ଏହିପରି ଭାବରେ ବୁଝମାନ ହେଇ ମୁଁ କ'ଣ ଲେଖିଛି ମୋ ମନେ ନାହିଁ, କିନ୍ତୁ ମୋର ଠିକ୍ ମନେ ଅଛି ମୋ କାନ୍ଦ କୋଉ ଭିତରୁ ମୋ ଲେଖା ଭାଷା ରୂପ ନେଉଥାଏ। ଏବଂ ତତ୍କ୍ଷଣାତ୍ ସେଗୁଡ଼ିକ ମୁଁ ଯେତେବେଳେ କହିଲି, ମୋର କଣ୍ଠ ଝରୁଥାଏ, ମୋ ଆଖିରୁ ଲୁହ ଝରୁଥାଏ। ମୁଁ ସେହିପରି ଭାବରେ କହିଚାଲିଲି, ପ୍ରାୟ 5 ମିନିଟ୍ ଖଣ୍ଡ ହବ ମୁଁ କହିଲି, ତାପରେ ମୁଁ ନୀରବ ରହିଲି।
0: 1948 ଫେବୃଆରୀ 1 ଦିନ ଆରମ୍ଭ ହେଲା ପଲ୍ଲୀ ଅଞ୍ଚଳର ଲୋକମାନଙ୍କ ପାଇଁ କାର୍ଯ୍ୟକ୍ରମ ସହରଠାରୁ ଦୂରରେ। ଏହି କାର୍ଯ୍ୟକ୍ରମର ପୁଣି ନୂଆ ନାମ ହେଲା ଗାଁ ଗହଳି ପାଇଁ, ଏବଂ ତାପରେ କୃଷି ସଂସାର, ପଲ୍ଲୀଶ୍ରୋତା ମଣ୍ଡଳୀ ଆଦି, ଯେଉଁଥିରେ କିଣୁ ପ୍ରଧାନ, କାହ୍ନୁ ପ୍ରଧାନ, ବରାଳ, ଅବଧାନ, ମଉସା, ମଙ୍ଗୁଳି, ଅଧିକାରୀ, ପ୍ରଧାନେ ଆଦି ବହୁ ଚରିତ୍ର ଅଂଶଗ୍ରହଣ କରି ଗାଁ ଗହଳିର ଶ୍ରୋତାମାନଙ୍କ ମନରେ ବେଶ ରେଖାପାତ କରିଥିଲେ। ସେହିମାନଙ୍କ ମଧ୍ୟରେ ଜଣେ ଅଲିଭା ଶିଖା ମଙ୍ଗୁଳି ଭାଇ
3: ପ୍ରଧାନେ, ଇଏ ତ ଆମର ଗଲା ମାନେ ନୀତିଦିନିଆ ଯାହା ଦେଖିବା କଥା, ତେବେ ଆଜି ଗୋଟିଏ ସଙ୍ଗୀତ ରୂପକୁ ଆମେ ଶୁଣିବା।
4: ସଙ୍ଗୀତ ରୂପକ?
3: ହଁ,
4: ଆମ ଏଇ ବୈଠକରେ ଆଜି ହବ,
3: ଆଜି ହବ ସଙ୍ଗୀତ ରୂପକ ମିତ କାନ ଦେଇଥା।
4: ଆଚ୍ଛା,
3: ଶୁଣିବା।
4: ହଁ ହଁ।

0: ଆମ ରାଜ୍ୟର ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ନାରୀ ମହଲ ଆରମ୍ଭ ହେଲା 1948 February 2 ସେଦିନ ସେହି କାର୍ଯ୍ୟକ୍ରମର ପ୍ରଥମ ଉପସ୍ଥାପିକା ଥିଲେ କୃଷ୍ଣକାମିନୀ ଦେବୀ।
1: ଆମ ଓଡ଼ିଶା ରାଜ୍ୟରେ ଯେତେବେଳେ ରେଡ଼ିଓ ଷ୍ଟେସନ ହେଲା ସେତେବେଳେ ଏଠିକାର ଆମର ବହୁ ଝିଅମାନେ ଅନେକ ରେଡ଼ିଓ ଷ୍ଟେସନ ଆସିବାକୁ

0: ପସନ୍ଦ କରୁଥିଲି। ଏବଂ ମୁଁ ଯେତେବେଳେ ପ୍ରଥମ ଆସିଲି ଏବଂ ଏଠି ଦେଖିଲି କେହି ନାହାନ୍ତି, ଆଉ ସବୁ ଏକାକୀ କାର୍ଯ୍ୟ ଗୁଡ଼ିକ ପରିଚାଳନା କରିବାକୁ ପଡ଼ିଥିଲା। ଆଜି ଆମର ଓଡ଼ିଶା ଦେଶର ବହୁ ଝିଅମାନେ ବହୁ ସଂଖ୍ୟାରେ ଏ ରେଡ଼ିଓ ଷ୍ଟେସନରେ ଆସି ଯୋଗ ଦେଲେଣି। ଏବଂ ନାନା ବିଭାଗ ତ ଅଛି, ଆମର ସଙ୍ଗୀତ ବିଭାଗ ଅଛି, ଆଉ ଶିଶୁ ବିଭାଗ ଅଛି, ଆଉ କିଶୋରମାନଙ୍କ ପାଇଁ ବିଭାଗ ଅଛି, ଏସବୁ ତ ଅଛି।
1: ତେବେ ନାରୀମହଲ କାର୍ଯ୍ୟକ୍ରମରେ କିଭଳି ଆଗ୍ରହ ସେମାନଙ୍କର?
0: ନାରୀମହଲ କାର୍ଯ୍ୟକ୍ରମରେ ସେମାନଙ୍କର ଭଲ ଆଗ୍ରହ ଅଛି ଏବଂ ବର୍ତ୍ତମାନ ସେମାନେ ବହୁ ସଂଖ୍ୟାରେ ଆସି ଏଥିରେ ଅଂଶଗ୍ରହଣ କରୁଛନ୍ତି ଏବଂ ବିଭିନ୍ନ ବିଷୟରେ ଅଂଶଗ୍ରହଣ କରୁଛନ୍ତି।
2: ସ୍ୱାଧୀନତା ଲାଭ ପୂର୍ବରୁ ଆମ ରାଜ୍ୟରେ ନାରୀ ଶିକ୍ଷାର ବିଶେଷ ପ୍ରସାର ଘଟିନଥିଲା। ଇଂରେଜ ଶାସନ ସମୟରେ ଦେଶଭକ୍ତି ଭାବରେ ଉଦ୍ବୁଦ୍ଧ ହୋଇ ଯେଉଁ କେତେଜଣ ମହିଳା ସାମାଜିକ କୁସଂସ୍କାରର ବନ୍ଧନକୁ ଭାଙ୍ଗି ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟା ଥିଲେ ରମାଦେବୀ। ସେ ସମସ୍ତଙ୍କ ପାଖରେ ମା ରମାଦେବୀ ଭାବରେ ପରିଚିତା। ତାଙ୍କରି ଅଲିଭା ସ୍ମୃତି ହିଁ ଏବେ ବି ଆମ ଗନ୍ତା ଘରେ ଅମୂଲ୍ୟ ସମ୍ପଦ ଭାବରେ ରହିଛି।
3: ମୋର ବୟସ ସେତେବେଳେ 10-11 ବର୍ଷ। ମୋ ବାପା ବିହାରରେ ମୁଜାଫରପୁରରେ ଡେପୁଟି ମାଜିଷ୍ଟ୍ରେଟ ଥାନ୍ତି। ଦିନେ ରାତିରେ ହଠାତ୍ ଗୋଟେ ବଡ଼ ଶବ୍ଦ ଶୁଣାଗଲା। ବାପା ସାଙ୍ଗେ ସାଙ୍ଗେ କହିଲେ, ଏତେ ବୋମା ଶବ୍ଦ। ଅଳ୍ପ ସମୟ ପରେ ଜଣାଗଲା କଥା ସତ, ଖୁଦିରାମ ବୋମା ପକାଇଛନ୍ତି ସାହାବଙ୍କ ଉପରେ। ସେ ଧରା ହୋଇ ଜେଲରେ ରହିଲେ। ସେ କଥା ନେଇକରି ଗୋଟେ ଭାରି ଚହଳ ପଡ଼ିଗଲା। ସେତେବେଳେ କେତେ ପ୍ରକାର ସବୁ ଗୀତ, ଜାତୀୟ ସଙ୍ଗୀତ ସବୁ ଲେଖା ହେଲା, ସେସବୁ ବୋଲାବୋଲି ହେଲା। ବଡ଼ମାନେ ଆଲୋଚନା କରନ୍ତି, ମୁଁ ତ ପିଲା ହୋଇଥାଏ, ମୁଁ କିଛି କିଛି ସେଥିରୁ ବୁଝେ, ଶୁଣିକରି ବୁଝେ। ଖୁଦିରାମକୁ ଫାଶୀ ଦଣ୍ଡ ହେଲା। ଜଣେ ଲୋକ ଦେଶ କାମ କରି କେମିତି ଫାଶୀ ଦଣ୍ଡ ପାଇଲା, ଏଇଟା ମୋତେ ଗୋଟେ ଖରାପ ଲାଗିଲା। ତାପରେ ହେଉଛି ମୋତେ ସେତେବେଳେ ବୟସ 16-17 ବର୍ଷ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ସେତେବେଳେ କ'ଣ କଲା, ସ୍ୱଦେଶୀ ପ୍ରଚାରର ପ୍ରଭାବ ମୋ ଉପରେ ପଡ଼ିଲା। ପ୍ରଥମ ମହାଯୁଦ୍ଧ ସେତେବେଳେ ହେଇଥାଏ, ଲୁଗାର ଭାରି ଅଭାବ ସେତେବେଳେ ଲୋକଙ୍କୁ ହେଉଥାଏ, ଲୁଗା ପାଉନଥାନ୍ତି ଲୋକେ ପିନ୍ଧିବାକୁ। ମଧୁସୂଦନ ସେତେବେଳେ ଉଦ୍ବୋଧନ ଦେଇକରି କହିଲେ ଯେ ଲଜ୍ଜା ନିବାରଣ ପାଇଁ ବିଦେଶ ଉପରେ ନିର୍ଭର ନ କରି ତାହା ନିଜେ ଆୟତ୍ତରେ ରଖିବା ବୁଦ୍ଧିମତାର କାର୍ଯ୍ୟ ହେବ। ସେଥିରେ ସ୍ୱଦେଶୀ ଭାବନାଟା ମୋ ମନକୁ ଆସିଲା ଏବଂ ସେ ଯେ କହିଲେ ନିଜ ଲଜ୍ଜା ନିବାରଣ କଥାଟା ଅନ୍ୟ ଉପରେ ରଖିବା, ବିଦେଶୀ ଲୋକ ଉପରେ ରଖିବା, ଏଇଟା ବି ମୋ ମନକୁ ଭାରି ପ୍ରଭାବ ପକାଇଲା। ମୁଁ କହିଲି ସତ କଥା, ଏପରି ଘଟଣାଟା ଆମେ ଠିକ୍ ହେଉନି। ସେ ସବୁ କହିଲେ, ସେତେବେଳେ ସେ କହିଲେ ଯେ ଚରଖାର ସୂତା କାଟ, ଲୁଗା କର, ସମସ୍ତେ ପିନ୍ଧ। ସେ ଆମକୁ ଶିଖେଇଥିଲେ ଯେ ପ୍ରତ୍ୟେକ ଲୋକର କର୍ତ୍ତବ୍ୟ ହେଉଛି ଦେଶ ବିଷୟରେ ସେ ଚିନ୍ତା କରିବ କିଛି, ଆଉ ଏବଂ ନିଜ ମାତୃଭୂମିକୁ ବଡ଼ କରିବା ପାଇଁ ସମସ୍ତଙ୍କର କିଛି ଚେଷ୍ଟା ଉଦ୍ୟମ ରହିବା ଦରକାର। ମାତୃଭୂମି ତାଙ୍କର କଥା ଥିଲା, ସେ ସବୁବେଳେ କହୁଥିଲେ ଯେ ମାତୃଭୂମିକୁ ବଡ଼ କରିବାକୁ ଯେ ଚେଷ୍ଟା ନ କରିବ ସେ ନିଜେ କେବେ ବଡ଼ ହୋଇପାରିବନି। ନା, ସ୍ୱଦେଶୀ ବିଚାରଟା ମୋ ମନକୁ ଆସିଲା ଏବଂ ଦେଶ ପାଇଁ ଯେ କିଛି କରିବାର ଗୋଟେ କର୍ତ୍ତବ୍ୟ, ଇଏ ବୋଧଟା ମୋ ମନରେ ଜାଗ୍ରତ ହେଲା।
2: ଆକାଶବାଣୀ ଏଇ 50 ବର୍ଷ ମଧ୍ୟରେ ବହୁ କବି, କଳାକାର, ଲେଖକ, ଜନନାୟକ, କୃଷକ, ଶ୍ରମିକ, ଶିଶୁ, କିଶୋର, ଯୁବକ, ଯୁବତୀ, ବୟସ୍କ ତଥା ସାଧାରଣ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଶ୍ରୋତାମାନଙ୍କ ମନରେ ରେଖାପାତ କରିଛି। ସମୟର ସ୍ୱରେ ଅନେକ ଆମ ଭିତରୁ ହଜିଗଲେଣି, ସେମାନଙ୍କ ମଧୁର ସ୍ୱର ଜନମାନସରୁ ହଜିଗଲାଣି, କିନ୍ତୁ ସେହିମାନଙ୍କ ସ୍ୱରଲିପି ଏବେ ବି ଆମ ପାଖରେ ସାଇତା ହୋଇ ରହିଛି। ଆମ ଲୋକସଙ୍ଗୀତର ଅନ୍ୟତମ ଶିଳ୍ପୀ ଥିଲେ ଉପେନ୍ଦ୍ର ତ୍ରିପାଠୀ। ତାଙ୍କରି ଭଜନରୁ କିଛି ଆପଣମାନଙ୍କ ପାଇଁ

0: ରାଜକୃଷ୍ଣ ବୋଷ ଓଡ଼ିଶାର ରାଜନୀତିରେ ଜଣେ ସ୍ମରଣୀୟ ପ୍ରତିଭା। ଦେଶମୁକ୍ତି ଆନ୍ଦୋଳନରେ ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ପ୍ରଥମ ରାଜବନ୍ଦୀର ଗୌରବ ହାସଲ କରିଛନ୍ତି।
1: ମୁଁ ଗାନ୍ଧୀଙ୍କୁ ଖାଲି ଦେଖିଛି ଯେ ତା ନୁହେଁ, ଗାନ୍ଧୀଜୀ ଯେତେବେଳେ ଓଡ଼ିଶାକୁ ଆସୁଥିଲେ ସେତେବେଳେ ମୁଁ ତାଙ୍କର ହିନ୍ଦୀ ବକ୍ତା ମୁଁ ଭାବରେ ଅନୁବାଦ କରୁଥିଲି ଏବଂ ସେ ଖୋଜିକରି ମୋତେ ନେଉଥିଲେ ଅନୁବାଦ କରିବା ପାଇଁ। ଓଡ଼ିଆରେ ସେ କହନ୍ତି, ହିନ୍ଦୀରେ ମୁଁ କହେ ଓଡ଼ିଆରେ। ତାଙ୍କ ସାଙ୍ଗରେ କାମ, ସେ ଯେଉଁ ଯେଉଁ କାମ କରୁଥିଲେ ସେ ସମସ୍ତ କାମ ପ୍ରାୟ ତାଙ୍କ ସାଙ୍ଗରେ ରହିକରି ମୁଁ ତାଙ୍କ ଉପଦେଶ ନେଇକରି କାମ କରୁଥିଲି। ବାବର ଯେମିତି ଖଦି କାମ, ଖଦ ସୂତା କାଟିବା କାମ, ଖଦ ସୂତା ବୁଣିବା କାମ, ସୂତା ବୁଣିବା କାମ, ହରିଜନମାନଙ୍କର ଛୁଆଁଛୁଇଁ ଉଦ୍ଧାର କାମ, ଆଉ ଅନ୍ୟାନ୍ୟ ଯେଉଁ ସବୁ କାମ ଭିତରେ ଯାହା ସେ କରୁଥିଲେ, ହିନ୍ଦୀ ଶିଖିବା କାମ, ଗୋପାଳନର କାମ, କେମିତି ଗୋରୁମାନେ ଭଲ କରି ଦୁଧ ଦେବେ, ଗୋରୁଙ୍କୁ କେମିତି ଭଲ କରି ପାଳନ କରାଯିବ ସେ କାମ ମଧ୍ୟ କରୁଥିଲି। ତା ଛଡ଼ା ଇଂରେଜ ସାଙ୍ଗରେ କିପରି ଲଢ଼ିବାକୁ ହେବ ଏବଂ କିପରି ଭାବରେ ତାଙ୍କୁ ଏଠୁ ବିଦାୟ କରିବାକୁ ହେବ ସେ କାମ ମଧ୍ୟ ମୁଁ କରୁଥିଲି।
0: ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାର ରାଜନୈତିକ ଇତିହାସରେ ସେ ଯେପରି ଜଣେ ପ୍ରତିଭାଧର ପୁରୁଷ ଥିଲେ, ଓଡ଼ିଶାର ସାରସ୍ୱତ ସାଧନା ପୀଠରେ ଠିକ୍ ସେହିପରି ଥିଲେ ଜଣେ ପ୍ରତିଷ୍ଠାବାନ ପୂଜାରୀ। ଆକାଶବାଣୀ କଟକ କେନ୍ଦ୍ରର ପ୍ରତିଷ୍ଠା ଦିନଠାରୁ ହିଁ ସେ ଆକାଶବାଣୀ ସହିତ ଘନିଷ୍ଠ ଭାବରେ ସମ୍ପୃକ୍ତ ଥିଲେ। ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିଛନ୍ତି। ସ୍ୱଦେଶୀ ଆନ୍ଦୋଳନ ସମ୍ପର୍କରେ ଆକାଶବାଣୀରେ ତାଙ୍କର ଏକ ଆଲୋଚନା।
2: ଭାରତର ଲୋକେ ପରାଧୀନ ହେଲେ ପ୍ରଥମେ ବାହାରୁ ଆସୁଥିବା ଆଫଗାନ ଓ ମୋଗଲମାନଙ୍କ ଦ୍ୱାରା।

0: କୌଣସି ସମୟରେ ଭାରତରେ ଜନସାଧାରଣଙ୍କର ଶାସନ ସହିତ ସମ୍ପର୍କ ଥିଲାନି। ପ୍ରଥମେ ରାଜାମାନେ ଶାସକ ଥିଲେ, ତାପରେ ମୋଗଲମାନେ ଆସିଲା ପରେ ସେମାନେ ଶାସନ କଲେ, କାଳକ୍ରମେ ସେମାନେ ଭାରତବାସୀ ହୋଇଗଲେ। ଏହିମାନଙ୍କ ସମୟରେ ଶିବାଜୀଙ୍କ ନେତୃତ୍ୱରେ ଯେଉଁ ମରତା ଉତ୍ଥାନ ହେଲା, ସେଥିରେ କେତେକ ଅଞ୍ଚଳ ମରତାଙ୍କ ଅଧୀନସ୍ଥ ହୋଇଗଲା। ଶେଷରେ ଭାରତରେ ବାଣିଜ୍ୟ ବ୍ୟବସାୟ କରିବାକୁ ଆସିଥିବା ଇଂରେଜମାନେ ଏକାଧିପତ୍ୟ ଶାସକ ହୋଇଗଲେ।
1: ସୁରେନ ମହାନ୍ତି ଆକାଶବାଣୀ କଟକେନ୍ଦ୍ରରେ ଏକ ଅମଳିନ ପ୍ରତିଭା। ତାଙ୍କର ଅନେକ ନାଟକ, ରୂପକ ଏବଂ ଆଲୋଚନା ଆକାଶବାଣୀରୁ ପ୍ରଚାରିତ ହୋଇଛି। କାର୍ଯ୍ୟକ୍ରମରେ ନୂତନତ୍ୱ ସୃଷ୍ଟି କରିବାରେ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ। ତାଙ୍କର ନ କହିଲେ ଭଲ ହାସ୍ୟରସାତ୍ମକ ଆଲୋଚନା ବେଶ୍ ଲୋକପ୍ରିୟ ହୋଇଥିଲା। 28 ବର୍ଷ ତଳର ତାଙ୍କ ରଚିତ ଏବଂ ସଚ୍ଚିଦାନନ୍ଦ ଦାସଙ୍କ ଦ୍ୱାରା ପ୍ରଯୋଜିତ ନାଟକ ମଙ୍ଗଳ ପାଣ୍ଡେର କିଛି ଅଂଶ।

0: ଅଜା
1: ଆଉ କହନା ଆଉ କହନା, ଯେତିକି କହିଛୁ ସେତିକି ଥାଉ,
0: କିଛି କହୁନା ଅଜେ।
1: କଣ କହିବି କଣ କହିବି, କହିବି ଯେ ବାରଣାସୀର ପ୍ରଧାନ ପୁରୋହିତର ନାତି କମ୍ପାନୀରେ ସିପାହୀ ହୋଇ ଆମକୁ ଗୌରବାନ୍ୱିତ କରିଛି। ପୂର୍ବପୁରୁଷଙ୍କର ପୁରୁଷତ୍ୱର ଜୟ ଜୟକାର ଗାଇଛି।
0: କିନ୍ତୁ ଚଳିବା କିପରି ଅଜା?
1: ଚଳିବାର ଅନେକ ପନ୍ଥା ଅଛି ମଙ୍ଗଲ। ଇଂରେଜୀ ଶିକ୍ଷା ତୁମକୁ ଚାକର କରିବ, ସେଇଥିପାଇଁ ଆଉ କୌଣସି ପନ୍ଥା ତୁମେ ଚିନ୍ତା ହିଁ କରିପାରିବ ନାହିଁ। ତୁମମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି, ମୁଣ୍ଡରେ ପୁରେଇ ଦେଇଛି ବିଷ।
0: ଅଜା, କମ୍ପାନୀର ସିପାହୀ ହେଲେ ସୁଦ୍ଧା ମୁଁ ଭାରତବର୍ଷର
1: ରାହୁମୁକ୍ତ କେବେ ହେବ ପ୍ରଭୁ? ଅଗଣିତ ଦେଶବାସୀଙ୍କ ପରି ଏ ବୃଦ୍ଧର ପ୍ରାର୍ଥନା, ଭାରତବର୍ଷ ମଙ୍ଗଲ। ସେଇ କଥା ସ୍ମରଣ ରଖ, ତୁ ପ୍ରଥମେ ଭାରତବର୍ଷର ଆଉ ତାପରେ। ନା ନା ନା ନା ନା, ମୁଁ ସେ କଥା କହିପାରିବି ନାହିଁ, ସେ କଥା କହିପାରିବି ନାହିଁ। ପାଣ୍ଡେ ବଂଶର ତୁ ଯା, ତୁ ଯା ମଙ୍ଗଲ, ତୁ ଯା।
0: କ'ଣ ହେଲା ଅଜା? ଅଜା
1: କିଛି ନୁହେଁ ମଙ୍ଗଲ, ତୁ ତ ଜାଣୁ ପାଚିଲା ଫଳ ଆଉ ଶୁଖିଲା ପତ୍ର ଝରି ପଡ଼ିବାକୁ କେତେ ବେଳ। ତୁ ଯା ବାବା ଯା, ଆଶୀର୍ବାଦ କରୁଛି ତୁ ଦେଶର ସନ୍ତାନ ରୂପେ ନିଜକୁ ପରିଚିତ କରିବୁ।
2: 38 ବର୍ଷ ପରେ 1977 ମସିହା ଡିସେମ୍ବର 25 ତାରିଖ ଦିନ କ୍ୟାଣ୍ଟନମେଣ୍ଟ ରୋଡ଼ଠାରେ ଉଦ୍ଘାଟନ ହେଲା ଆକାଶବାଣୀର ନୂତନ ଗୃହ। ସେଦିନ ଏହାର ନୂତନ ଗୃହକୁ ଉଦ୍ଘାଟନ କରିଥିଲେ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଶ୍ରୀ ଲାଲକୃଷ୍ଣ ଆଡଭାନୀ। ସେ ତାଙ୍କର ଉଦ୍ଘାଟନୀ ଭାଷଣରେ କହିଥିଲେ
3: କି ହିନ୍ଦୁସ୍ତାନକେ ସବସେ ବଡ଼େ କେନ୍ଦ୍ର ମେ ସେ ଏକ ୟହ କଟକ କା କେନ୍ଦ୍ର ବନ ଗୟା। ସ୍ଟୁଡିଓ କି ଦୃଷ୍ଟି ସେ ଭି ଜୋ ଚାର ମହାନଗରୀୟ କେନ୍ଦ୍ର ହେ ଦିଲ୍ଲୀ ବମ୍ବଇ କୋଲକାତା ଓ ମଦ୍ରାସ ଉସକେ ବାଦ ପାଞ୍ଚୱା ସ୍ଥାନ ଇସ ଷ୍ଟୁଡିଓ କୋ ଆତା ହେ ଔର ଟ୍ରାନ୍ସମିଟର କେ ଦୃଷ୍ଟି ସେ ତୋ ତୀସରା ସ୍ଥାନ ଆତା ହେ ଔର ଇସିଲିଏ ମୈନେ କହା କି ଆଜ କା ଦିନ ରେଡିଓ ବିସ୍ତାର କି ଦୃଷ୍ଟି ସେ ଉତ୍କଳ ପ୍ରଦେଶ କେ ଲିଏ ବହୁତ ମହତ୍ତ୍ୱ କା ହେ ଔର ମେରେ ଲିଏ ଆନନ୍ଦ କା ବିଷୟ ୟେ ହେ କି ନଇ ସରକାର ମେ ଜବାବଦାରୀ ସମ୍ଭାଲନେ କେ ବାଦ ମେ ପହଲି ବାର ଜବ ଉତ୍କଳ ମେ ଆୟା ହୁଁ ତୋ ଏସେ ମହତ୍ୱପୂର୍ଣ୍ଣ ଅବସର ପର ଆୟା ହୁଁ। ରେଡିଓ କା ମହତ୍ୱ ସାରେ ଦୁନିଆ ମେ ମାନା ଜାତା ହେ କିନ୍ତୁ ମେ ମାନତା ହୁଁ କି ହିନ୍ଦୁସ୍ତାନ ମେ ରେଡିଓ କା ବିଶେଷ ମହତ୍ୱ ହେ। ଇସକୋ ସ୍ୱୀକାର କରନା ପଡ଼େଗା କି ଜନତା ତକ ପହଞ୍ଚନେ କେ ଲିଏ, ଜନତା ତକ ସୂଚନା ପହଞ୍ଚାନେ କେ ଲିଏ, ଜନତା ତକ ଶିକ୍ଷା ପହଞ୍ଚାନେ କେ ଲିଏ, ଜନତା ତକ ଜାନକାରୀ ପହଞ୍ଚାନେ କେ ଲିଏ ସବସେ ଅଧିକ ପ୍ରଭାବୀ ଔର ମହତ୍ୱପୂର୍ଣ୍ଣ ସାଧନ କୋଇ ହୋ ସକତା ହେ ତୋ ରେଡିଓ କା ହି ହୋ ସକତା ହେ ଔର ଇସିଲିଏ ଭାରତ ସରକାର ନେ ରେଡିଓ କେ ବିସ୍ତାର କୋ କାଫି ପ୍ରମୁଖ ସ୍ଥାନ ଦିଆ ହେ ଅପନେ ବିଚାରୋ ମେ।
2: ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀଳମଣି ରାଉତରାୟ।
4: ଆକାଶବାଣୀ ଓଡ଼ିଶାର ସଂସ୍କୃତିର ବିକାଶ ଓ ପ୍ରସାର ଦିଗରେ ଯେଉଁ ଭୂମିକା ଗ୍ରହଣ କରି ଆସିଛି

0: ତାହା ଆପଣମାନେ ସମସ୍ତେ ଜାଣନ୍ତି। ମହାନ ସାଂସ୍କୃତିକ ପରମ୍ପରା ସତ୍ତ୍ୱେ ଏହି ରାଜ୍ୟର ଅନଗ୍ରସରତା ଓଡ଼ିଶା ସଂସ୍କୃତିର ବିକାଶ କ୍ଷେତ୍ରରେ ଯେଉଁ ଅନ୍ତରାୟ ସୃଷ୍ଟି କରିଥିଲା, କଟକଠାରେ ଆକାଶବାଣୀର କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ସେ ଅନ୍ତରାୟ ବହୁ ଅଂଶରେ ଦୂରୀଭୂତ ହୋଇଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ତଥା କଳା ଚର୍ଚ୍ଚାର ପ୍ରସାର ଦିଗରେ ଆକାଶବାଣୀର ଯଥେଷ୍ଟ ଅବଦାନ ରହିଛି। ବିଶେଷ କରି ଓଡ଼ିଶାର ପ୍ରାଚୀନ ସଙ୍ଗୀତ ଓ ନାଟ୍ୟ କଳାକାର ପୁନରୁଦ୍ଧାର କରି ସେଗୁଡ଼ିକୁ ଜନପ୍ରିୟ କରିବାରେ ଯେ ଆକାଶବାଣୀ ବିଶେଷ ସଫଳତା ହାସଲ କରିପାରିଛି, ଏଥିରେ ସନ୍ଦେହ ନାହିଁ।
1: ଶ୍ରୀନିମାଇ ଚରଣ ହରିଚନ୍ଦନ ଓଡ଼ିଶାର ଜଣେ ଜନପ୍ରିୟ ଗାୟକ। 1948 ମସିହା ଜାନୁଆରୀ 28 ତାରିଖ ଆକାଶବାଣୀର ଶୁଭ ଜନ୍ମବାସରେ ସେ ଭଜନ ପରିବେଷଣ କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ। ସେହିଦିନଠାରୁ ଆକାଶବାଣୀର ବହୁ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କର ମନୋରଞ୍ଜନ ସେ କରିଛନ୍ତି। ତାଙ୍କର ଅନେକ ସଙ୍ଗୀତ ଆମର ସଂଗ୍ରହାଳୟରେ ଏବେ ବି ଆମେ ସାଇତି ରଖିଛୁ।

ଆଜି ଆକାଶବାଣୀର 50ତମ ସ୍ୱର୍ଣ୍ଣକ୍ଷେତ୍ର ଦିବସ। ମଣିଷର ସୀମିତ ଜୀବନ କାଳରେ 50 ବର୍ଷ ଏକ ପୂର୍ଣ୍ଣତାର ମାଇଲସ୍ତମ୍ଭ ହୋଇପାରେ, କିନ୍ତୁ ଗୋଟିଏ ଅନୁଷ୍ଠାନର ସୁଦୀର୍ଘ ଯାତ୍ରା ପଥରେ 50 ବର୍ଷ ଏକ ସୀମିତ ସମୟର ପରିମାପକ ମାତ୍ର। ଏହି 50 ବର୍ଷର ସମୟସୀମା ଭିତରେ ଆକାଶବାଣୀ କଟକ କେନ୍ଦ୍ର ବହୁ ଘଟଣା ପ୍ରଭାବ ମଧ୍ୟରେ ଗତି କରିଛି। ସମୟ ସୁଅର ବାଲୁଚର ମଧ୍ୟରୁ ଅନେକ ସ୍ମୃତିକୁ ସେ ପାଥେୟ କରି ସାଇତି ରଖିଛି ତାର ଗନ୍ତା ଘରେ ଅମୂଲ୍ୟ ସମ୍ପଦ ଭାବରେ। ଆଜିର ସୁବର୍ଣ୍ଣ ଜୟନ୍ତୀ ଅବସରରେ ସେହି ସ୍ମୃତିର ଗନ୍ତାଘର ମଧ୍ୟରୁ ମାତ୍ର କେତୋଟି ଆମେ ଉପସ୍ଥାପନ କଲୁ ଆପଣମାନଙ୍କ ସମ୍ମୁଖରେ। ଆଜିର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆମର ପ୍ରିୟ ଶ୍ରୋତାମାନଙ୍କ ନିକଟରେ ଏତିକି କାମନା, ସେମାନେ ଅତୀତରେ ଯେପରି ଆମକୁ କାର୍ଯ୍ୟକ୍ରମ ପ୍ରସ୍ତୁତ ପାଇଁ ସାହାଯ୍ୟ ସହଯୋଗ କରିଛନ୍ତି, ଭବିଷ୍ୟତରେ ମଧ୍ୟ ଠିକ୍ ସେହିପରି ସହଯୋଗ କରିବେ। ଅତୀତର ଅଭୁଲା ସ୍ମୃତିରୁ ଆଜି ଏତିକି। ନମସ୍କାର।

ଶୁଣୁଥିଲେ ରୂପକ ଅଭୁଲା ଅତୀତ। ରଚନା ଓ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି ଏ କ୍ରମରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ବର୍ଷାତ।